0: ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହେଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ, ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି, ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏଇସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ, ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତାର ଦର୍ପଣର ଜ୍ୟୋତି ଯେମିତି ଫୁଟେ ନାହିଁ, ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରେ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି, ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କ ଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି, ସମସ୍ତେ ସେବାୟତମାନେ କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ। କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ, ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି, କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି। କିଛି ନା କିଛି, କିଏ କ'ଣ ଟିକେ ସେବା ଦେଇଦେବ, କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି, କିଏ ପ୍ରସାଦ ଟିକେ ଧରିକି ଆସିଛି, ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି। କାହିଁକି ଏଇଟା ହେଉଛି? ଏଇଟା ହେଉଛି ଏ ଯାତ୍ରାର ମହତ୍ଵ, ଏ ମହାପ୍ରଭୁଙ୍କର ମହିମା। ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି, ସେବାର ଅର୍ଥ କ'ଣ? ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି, ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା। ଏଇ ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ଏବଂ ଏହା ପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜ ସେଠିକି ଆସୁଛନ୍ତି, ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ 3 ରଥରେ ରଥୀମାନେ

0: ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ ତିନି ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି ତିନି ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧର ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ ତିନି ରଥରେ ଠାକୁରମାନେ ଅଛନ୍ତି ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି। ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି, କଦଳୀ ପତ୍ରରେ ସବୁ ଘଡ଼ିଆ ହେଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗାମାନଙ୍କରୁ ସବୁ ଆସୁଛି। ଏବଂ
1: ଆମେ ଡକ୍ଟର ଦାସ ବାଲି ଗାଁରୁ
0: ଫୁଲ
1: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ।
0: ଆସେ ସେ ଆସିଲେ ଆସିଲାଣି ସେ ମଧ୍ୟ ଆସିଲାଣି ସେମାନେ ପଟୁଆରରେ ଆଣିକରି ଆସିବେ ଏବଂ ବର୍ତ୍ତମାନ ଆଣିକରି ଦେଲେଣି। ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ, କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି। ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା, ମୁଦୁଲି ଆଉ ଗରାବଡ଼ୁ, ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି। ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି, ଏ ସବୁ ଆସିକରି ପହଞ୍ଚିଗଲେଣି। ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି, ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହେଇକରି ଅଛନ୍ତି। ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା, ଗଜପତି ମହାରାଜା ଆସିବେ। ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ, କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ, ଯେଉଁ ଦିବ୍ୟ ସିନ୍ଧୁକ, ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ, ସେ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ। ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ, କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର, ତାଙ୍କର ଅଳଙ୍କାର, ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା, ସେସବୁ ଆସିଥିଲା। ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ, ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି, ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି, କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା, କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି, ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା, ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି, ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ, ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ, ବଡ଼ ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜ

0: ଯାହା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି, କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି, ଆଉ କେବଳ ଗଜପତି ମହାରାଜଙ୍କୁ ହିଁ ଅପେକ୍ଷା। କାରଣ ଏଇ ଦେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ, କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା, କାରଣ ସବୁ ନୀତି ସରିଗଲେଣି, ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି, ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ, ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ ତାରମାଳ ପାଖରେ ତିନି ଚଉ ବାର ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକିରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି, ସେ ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରି ଜଣ ସିଏ, ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହେଇକିରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହେଇକିରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକିରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ ବାରଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହେଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ ଚାରିଟାରେ ରଥ ଟଣା କାର୍ଯ୍ୟ ରହିଛି, ମୁଁ ତ ଭାବୁଛି ସେଇ ଚାରିଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ ତିନିଟା ପାଖାପାଖି ହେଇଗଲା, ଆଉ ପାଞ୍ଚ ମିନିଟ୍ ଅଛି ତିନିଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ ତିନି ରଥକୁ ଯିବେ, ତିନି ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ ତିନି ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡେ ମହାନ ଶବ୍ଦ
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା
0: କେଡେ
1: ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ, ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ, ଏଇ ଯୋଉ କଥା ହେଲା ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ। କିନ୍ତୁ

0: ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ, ଯଦି ଗଜପତି ମହାରାଜା ଯୋଉ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
1: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
0: ରୀତିମାନଙ୍କ ମଧ୍ୟରେ ରାଜା,
1: ରାଜନୀତି
0: ଏବଂ ଗଜପତି ମହାରାଜା ମଧ୍ୟ
1: ଯୋଉଟା ଯୋଉ ନୀତି ତା ମଧ୍ୟ
0: ରାଜନୀତି। କିନ୍ତୁ ଏଇ
1: ଯୁଆଡୁ ହେଲେ ଶ୍ରେଷ୍ଠତା,
0: ଯୁଆଡୁ ହେଲେ ଶ୍ରେଷ୍ଠତା। କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ, ବା ପ୍ରାର୍ଥନା ହେବ ମଧ୍ୟ, ଯେ ଆମର ଏଇ ଯୋଉ ରାଜନୀତି, ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
1: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
0: ଯୋଉ ବିଚାରଟା ଥିଲା ଆଗରୁ, ଆଗରୁ ଯୋଉ ବିଚାରଟା ଥିଲା, ଏ ରାଜ୍ୟର ଗଜପତି ମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ।

0: ଅନନ୍ତ କାଳ ଧରି ଅନନ୍ତ କାବ୍ୟ କବିତାରେ ତାଙ୍କର ଗୁଣଗାନ ଜନମାନସକୁ ବିମୋହିତ କରିଆସିଛି। ସର୍ବାଙ୍ଗ ସୁନ୍ଦର ସେହି ପ୍ରଭୁଙ୍କର ସବୁ ଅଙ୍ଗ ପାଇଁ କେତେ ସାଜସଜ୍ଜାର ପରିପାଟି। ମାତ୍ର ବର୍ଷକୁ ଥରେ ତାଙ୍କର ସେହି ସୁରଙ୍ଗ।
1: ଜୟ ଜଗନ୍ନାଥ। ଯିଏ ଜଗନ୍ନାଥ ସିଏ ରାମ, ଅବତାରୀ ପୁରୁଷ ସେ ମହାପୁରୁଷ, ଯାହାଙ୍କୁ ଦର୍ଶନ କରିବା ପାଇଁ, ଯାହାଙ୍କର ପଦଧୂଳି ପାଇଁ ବ୍ରହ୍ମା ଇନ୍ଦ୍ର ଇତ୍ୟାଦି 33 କୋଟି ଦେବତା ଚାହିଁ ବସିଛନ୍ତି, ତାଙ୍କୁ ଗୋଟିଏ ପ୍ରଣାମରେ କେବେ ସନ୍ତୁଷ୍ଟ କରିହେବ ନାହିଁ। ତେଣୁ କୋଟି କୋଟି ପ୍ରଣାମ ଦରକାର।

ରାଜା ଉତ୍ତାନପାଦ ଧ୍ରୁବଙ୍କୁ ସିଂହାସନରେ ବସାଇଲେ। ପୃଥିବୀର ସମସ୍ତ ରାଜା ଧ୍ରୁବଙ୍କ ପ୍ରତି ଅନୁଗତ ରହିଲେ। ଧ୍ରୁବ ବିବାହ କଲେ। ପ୍ରଥମ ପତ୍ନୀଙ୍କ ଗର୍ଭରୁ କଳ୍ପ ଓ ବତ୍ସର ନାମରେ ଦୁଇଟି ପୁତ୍ର ହେଲେ। ଦ୍ୱିତୀୟ ପତ୍ନୀ ଇଳାଙ୍କ ଗର୍ଭରୁ ଜନ୍ମ ନେଲେ ଉତ୍କଳ। ସାନ ଭାଇ ଉତ୍ତମ ଅବିବାହିତ ଅବସ୍ଥାରେ କୁହ୍ୟକମାନଙ୍କ ଦ୍ୱାରା ନିହତ ହେଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 107ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ହାତରେ ରଖିକି ବାହାରନ୍ତୁ, ସତର୍କତା ଭାବରେ ଗାଡ଼ି ଚଲାନ୍ତୁ ଏବଂ ବର୍ଷା ଦିନେ ଟିକେ ସ୍ଲୋ ଡ୍ରାଇଭ୍ କରନ୍ତୁ। ଆଉ ହଁ, ରାଜ୍ୟରେ ସକ୍ରିୟ ମୌସୁମୀ ପବନ ପ୍ରଭାବରେ ବର୍ଷାର ପରିସ୍ଥିତି ଜାରି ରହିବା ସମ୍ଭାବନା ରହିଛି। ବନ୍ୟା ମୁକାବିଲା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ କଟକରେ ବିଭିନ୍ନ ପଦକ୍ଷେପ ମଧ୍ୟ ଜାରି ରହିଛି ଏବଂ ତା ସହିତ ଗୋଟିଏ ସୁନ୍ଦର ଭାବନା ସହିତ ଆଜିର ସକାଳକୁ ଷ୍ଟାର୍ଟ କରନ୍ତୁ। ସକାଳର ଗୋଟିଏ ଭଲ ଚିନ୍ତା ସାରା ଦିନକୁ ସୁନ୍ଦର କରିଦିଏ, ତେଣୁ ହସନ୍ତୁ, ସକାରାତ୍ମକ ରୁହନ୍ତୁ ଏବଂ ଆଜିର ଦିନକୁ ସର୍ବୋତ୍ତମ କରନ୍ତୁ।

ସକାଳ 7:10 ରହିଛି ବର୍ଣ୍ଣ ଦୃଷ୍ଟିଦୋଷ ଏବଂ ଏହି ବିଷୟରେ ଆଲୋଚନା କରିବେ ଡକ୍ଟର ଅନୁରାଗ ମିଶ୍ର ଏବଂ ପରେ ପରେ ଆପଣମାନଙ୍କ ପାଇଁ ରହିଛି ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଅନୁଷ୍ଠିତ କମନୱେଲ୍ଥ ଗେମ୍ସର 2026 ର ଦୈନିକ ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 7:30 ଶୁଭ ସକାଳ ଆପଣମାନେ ଶୁଣିପାରିବେ ସକାଳ 7:45 ଏବଂ ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆପଣଙ୍କ ପାଇଁ ରହିଛି ସକାଳ 9 ଏବଂ ସନ୍ଧ୍ୟା 5:02 ଏବଂ ରେନ୍ବୋ ଏସ୍ଏମ୍ଏସ୍ ସକାଳ 10 ଏବଂ ରାତି 10 ଶୁଣିପାରିବେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ଜରିଆରେ ଆପଣମାନେ ନିଜ ମନପସନ୍ଦର ଗୀତ ରିକ୍ୱେଷ୍ଟ କରିପାରିବେ ଏବଂ ଦିନ 1 ଶୁଣିପାରିବେ କଳାକାର ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 1:30 ଏବଂ ମଧ୍ୟାହ୍ନ 12 ସମୟରେ ଶୁଣିପାରିବେ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ ଏବଂ ଅପରାହ୍ନ 3 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଏବଂ ସକାଳ 9 ରହିଛି ଆପଣଙ୍କ ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ଯାହାକି 15 ମିନିଟ୍ ପାଇଁ ରହିଛି ଆପଣମାନଙ୍କ ପାଇଁ ଏବଂ

ଏବଂ ପରେ ପରେ ଆପଣମାନଙ୍କ ପାଇଁ ଆମେ ନେଇ ଆସୁଛୁ ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ, ଯାହା ଆପଣମାନେ ଶୁଣିପାରିବେ ମୋ ଦେଶ ଦିନ 3:30 ଏବଂ ସୁରିଲା ଆଫ୍ଟରନୁନ୍ ରହିଛି ଆପଣମାନଙ୍କ ପାଇଁ 4:00 ଏବଂ ପରେ ପରେ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମ ଚରିତ ମାନସର 90ତମ ଭାଗ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ଏବଂ ପରେ ପରେ ରହିଛି ସନ୍ଧ୍ୟା ଆସର ଏବଂ 8:02 ଆପଣମାନଙ୍କ ପାଇଁ ରହିଛି ଗୀତରେ ମିତରେ ଏବଂ ଅଭୁଲେ ସ୍ମୃତି ଆପଣମାନେ ଶୁଣିପାରିବେ ରାତି 9:15। ଆଶା କରୁଛି ଆଜିର ପ୍ରତିଟି କାର୍ଯ୍ୟକ୍ରମ ଆପଣଙ୍କର ମନକୁ ଛୁଇଁବ ଏବଂ ଏମିତି ଆପଣମାନେ ଟ୍ୟୁନ୍ କରିକି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏବଂ ଆମ ସହିତ ଯୋଡ଼ି ହୋଇକି ଥାନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ କରନ୍ତୁ।

0: କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05ରେ ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ। କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା। ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବାବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍କାରକୀରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ୍ତ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗରମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନିପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶେଇ ଦିଅନ୍ତି। ତାହାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ ସବୁଜ ବା ଗାଢ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନ ପାରିବାର ଅପାରଗତାକୁ 3 ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତା'ର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ

0: क्रोमोसोम द्वारा बाहित हो कारण जे महिला अपेक्षा पुरुष माने अधिक आक्रांत होइथांती। केतेक व्यक्ति मधुमेह चर्मगत रोग जकृत जनित रोग प्रभृति बहु दिन धरि भोगिले एही रोगरे आक्रांत होइथांती। जदि जने बर्णांधत्वको सांगरे नै आसीछि तबे ताहा जीवन सारा पई तांको सांगरे रहिबो। आखिर दृष्टिपटल बा रेटिनारे दुई प्रकारर आलोक संवेदनशील कोष थाए जहाँको रड्स एवं कोन्स बोली कहा जाए। दृष्टिपटल जहाँकि आखिर पछपाखे थाए एवं छवि प्रस्तुत करे एही कोषगुडिक सेही दृष्टिपटलरे थांती। रड गुडिक रातिरे बा अल्प आलोकित अवस्थारे आमको देखिबारे साहाज्य करंती किंतु कोन गुडिक दिनरे कार्य करंती एवं रंग चिनिबारे साहाज्य करंती। तीन प्रकारर कोन कोष अछंती एवं प्रत्येक कोष अलगा अलगा आलोक तरंग प्रति संवेदनशील। गोटे प्रकारर कोन सबुज आलोक को धरिपारे अन्यटी नील आलोक को एवं तृतीयटी लाल आलोक प्रति संवेदनशील होइथाय। आमे जेतेबेले कोनोसी वस्तु को चाहूं आलोक से वस्तुरु आसी आम आखिरे पड़े और कोन रो कोषगुडी को सक्रिय कराए। तापरे आम मस्तिष्क कोन कोषरु आसुथिबा संकेत को व्याख्या करे जहाँफळरे आमे वस्तुर रंगटी को जानिपारु। लाल सबुज एवं नील रंगगुडिकर एका संगेरे सम्मिलित भावरे कार्य करंती जहाँफळरे आमे समुदाय रंग बर्णाळी को देखिपारु। बर्णांधत्वर सठिक कारण जानिबा पई एबे सुद्धा गवेषणा चालिछि किंतु विश्वास करा जाय जे बर्णांधत्व दोषयुक्त कोन गुडिक द्वारा बा समय समय कोन ठुक मस्तिष्क पर्यंत जिबा रास्तारे किछि दोष थिले एही रोग घटिथाय। बर्णांधत्वर चिकित्सा कष्टदायक। उत्तराधिकारी सूत्रे पाइथिबा बर्णांधत्वर कोनोसे चिकित्सा वर्तमान पई नाही किंतु एही उत्तराधिकारी सूत्रे पाइथिबा बर्णांध व्यक्तिमानंक निमन्ते आशार एक क्षुद्र झलक वर्तमान देखा देइछि। जीन बा उत्तराधिकारी सूत्रे मिलुथिबा ज्ञान सम्बन्धरे वैषयिक गवेषणा कहे जे जदि आखिरे कोनोसी प्रकारे एही जेनेटिक मटेरियल को इंजेक्ट करि दिया जाय पारे तबे अवस्थारे उन्नति आसीपारे किंतु वर्तमान पर्यंत एहा कोनोसी मनुष्य उपरे परीक्षा करा जाय नाही केवल मांकड़ मानंक उपरे परीक्षा करा जाय प्रमाणित होइछि।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣ ଦୃଷ୍ଟି ଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 30 ତାରିଖ ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କ

ଯୁବକଙ୍କୁ ଏଥିରେ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍କୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକ୍କିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକ୍କିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍କାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଆଜି ଶହୀଦ୍ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂ ଏକ ୱାକ୍ ଥ୍ରୁ ପୋର୍ଟାଲ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ୍ ର୍ୟାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ୍ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ୍ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30ରେ ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର୍ କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର୍ 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର୍ କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ ଏଫ୍ଆଇଏଚ୍ ୟୁଥ୍ ହକି 5 ଏସିଆନ୍ ଚମ୍ପିୟନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବାବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ।

ಸುಣಚುವಂತೆ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ತಿಳಿಸಿದಲ್ ತಿಳಿಸಿದಲ್ ತಿಭಮಿತ್ರ ಅಜ ಆಪಣಙ୍କ ସହିତ ଶୋ ନେଇକି ଶୁଭ ସକାଳରେ ଏବଂ ଆମେ ଆଜି କଥା ହଉଛେ କାର୍ଗିଲ ବିଜୟ ଦିବସ ଉପରେ। ହଁ, ଆସନ୍ତୁ କିଛି ବୀରଙ୍କୁ ମନେ ପକେଇବା, ଯେମିତିକି କ୍ୟାପଟେନ୍ ବିକ୍ରମ ବାତ୍ରା।

ଦେଶପ୍ରେମ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରିବା ନୁହଁ, ନିଜ କାମକୁ ସଚ୍ଚା ସହିତ କରିବା, ସତ୍ୟତାର ସହିତ କରିବା, ପ୍ରତିଟି ନିୟମକୁ ମାନିବା, ଦେଶର ସମ୍ପତ୍ତିକୁ ସୁରକ୍ଷା କରିବା, ଏହା ହିଁ ତ ଦେଶ ସେବା। ହଁ, ବିଦାୟ ନେବା ପୂର୍ବରୁ ବାସ୍ ଏତିକି କହିବି, ଆସନ୍ତୁ ମନରେ ମନରେ ସେହି ସମସ୍ତ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା। ଶହୀଦମାନେ ମରନ୍ତି ନାହିଁ, ସେମାନେ ପ୍ରତ୍ୟେକ ତ୍ରିରଙ୍ଗାରେ, ପ୍ରତ୍ୟେକ ସ୍ୱାଧୀନ ନିଶ୍ୱାସରେ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସଦାସର୍ବଦା ପାଇଁ ବଞ୍ଚି ରୁହନ୍ତି। ଜୟ ହିନ୍ଦ୍, ବନ୍ଦେ ମାତରମ୍।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଲୁଚିକି ରହିଥାଏ। ହଁ, ଯୁଗଲ ହଂସରାଜଙ୍କୁ ତାଙ୍କ ଜନ୍ମଦିନରେ ଆମ ତରଫରୁ ଏଫଏମ୍ ରେନ୍ବୋ ପରିବାର ତରଫରୁ ଢେର ସାରା ଶୁଭେଚ୍ଛା ଏବଂ ଆଇ ହୋପ୍ ଆପଣଙ୍କର ଯୁଗଲ ହଂସରାଜଙ୍କର ମହାବତୀ ପିକ୍ଚର କଥା ନିହାତି ମନେ ଥିବ। ଜଣେ ଆକ୍ଟର ସବୁବେଳେ ପାଇଁ ନିଜର କଳାକୁ ନେଇକି ସମସ୍ତଙ୍କ ହୃଦୟରେ ବଞ୍ଚିକି ଥାନ୍ତି ଏବଂ ସମସ୍ତଙ୍କୁ ମଧ୍ୟ ସେ ପ୍ରେରଣା ଯୋଗାଉଥାନ୍ତି। ଆଜି ମଧ୍ୟ ଯୁଗଲ ହଂସରାଜଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ସାଜିଛି ଏବଂ ଆମେ ତାଙ୍କୁ ନିହାତି ଭାବରେ ତାଙ୍କର ଗୁଡ୍ ଆକ୍ଟିଂ ସ୍କିଲ୍କୁ ନେଇକି ମନେ ରଖୁଛୁ। ତ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେର ସାରା ଶୁଭେଚ୍ଛା। ଏଇ କଥା ସହିତ ଆଜିର ମର୍ଣ୍ଣିଂ ଶୋ ମେଲୋଡି ଶୋକୁ ମୁଁ ଏଇଠି ୱାଇଣ୍ଡ ଅପ୍ କରୁଛି ଏବଂ ଆପଣମାନଙ୍କୁ ଶୁଣାଉଛି ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ಮತ್ತೆ ಬುಲ್ಲಿಪತ್ ಕುಮಾರ್ ಅವರೇ ಕಾಯಿಲೆ ಮತ್ತೆ ಸಂಪರ್ಕ ಹಚ್ಚಿದೆ ಹೆಮ್ಮೆತ್ತಿದೆ ನಾನು ಜಾರಿವನ್ನ ಜಾಡಿ ಬರ್ತಾರೆ. ನಮಸ್ಕಾರ, ವೆರಿ ಗುಡ್ ಮಾರ್ನಿಂಗ್ ಮಿತ್ರಪ್ಪ ಗೋಪುರ ನಿಶ್ಚಿಂತ ಕೈಲಿ ಕಟ್ಟಬಹುದು ಅಂತ ಕೂರ್ತೀವಿ.
1: ଗୁଡ୍ ମର୍ଣ୍ଣିଂ, ମତେ ଲାଗୁଛି ଚନ୍ଦ୍ରକାନ୍ତ ତୁମେ ବହୁତ ଭଲ ଅଛ, କାହିଁକି ନା ସକାଳୁ ସକାଳୁ ତୁମର ଏଇ ଯୋଉ ମୋବାଇଲ ଗୁଡ୍ ମର୍ଣ୍ଣିଂରେ ସମସ୍ତଙ୍କର ପୁରା ଗୁଡ୍ ଗୁଡ୍ ବାଲା ମର୍ଣ୍ଣିଂ ହେଇଯାଇଥିବ. ଆଚ୍ଛା କୁହ, ତୁମର ମାମୁଁ ଘରକୁ ନେଇକି କଣ ସ୍ମୃତି ମନେ ପଡେ?
0: ମାମୁଁ ଘରକୁ ନେଇକି ସ୍ମୃତି ମନେ ପଡେ, ମୁଁ ମାମୁଁ ଘରେ ରହିକି ପାଠ ପଢୁଥିଲି, କଲେଜରେ ପଢୁଥିଲି ପାଠ, ତ ସେଇ ସମୟରେ ଯେତେବେଳେ ମାମୁଁ ଘରେ କଲେଜରେ ପଢୁଥିଲି ବେଶୀ ପାଠ ପଢାରେ ବେଶୀ ମନ ଦିଏ ନା, ବୁଲାବୁଲି କରେ ଆଉ ବୁଲାବୁଲି କେମିତି ଯାଇକି କଲେଜ ଯିବି, କିନ୍ତୁ କଲେଜ ଯାଇକି ଆମ୍ବ ପାରିବି, ଆମ୍ବ ଖାଇବି, ଝରଣାରେ ଗାଧେଇବି, ମାମୁଁ ସେଟା ଢେଙ୍କାନାଳ ସାଇଡ୍ରେ, ଢେଙ୍କାନାଳ ତ ବହୁତ ପାହାଡ ଜଙ୍ଗଲ ଆପଣ ଜାଣିଥିବେ, ଆଉ ଝରଣା ମଧ୍ୟ ଥିଲା, ବହୁତ ବହୁତ ବଢିଆ ଦୃଶ୍ୟ, ମାନେ ପ୍ରାକୃତିକ ଦୃଶ୍ୟରେ ବିମଣ୍ଡିତ କରୁଥିଲା, ଯାହାଫଳରେ ମତେ ବି ବହୁତ ବଢିଆ ଲାଗେ ସେ ଝରଣାରେ ଗାଧେଇବା ପାଇଁ ଆଉ ଆମ୍ବ ପାରିବା ପାଇଁ ପାହାଡ ଉପରୁ, ବହୁତ ବଢିଆ ଲାଗେ, ବୁଲାବୁଲି ବି ମଧ୍ୟ ମୁଁ କରୁଥିଲି, ବହୁତ ଭଲ ଲାଗୁଥିଲା. ଆଉ ମାଇଁ ମଧ୍ୟ ଅନେକ ବର୍ଷନ୍ତି ଯେ କେତେବେଳେ ବାବୁ ଫେରିବେ ମତେ ଦେବା, ବାବୁ ମାନେ ଶ୍ରଦ୍ଧାରେ ବାବୁ ବୋଲି ଡାକନ୍ତି ମାଇଁ, ଆଉ ସିଏ କେତେବେଳେ ଫେରିବେ ମୁଁ ଫେରେ ଆସିକି ଦିଟା ତିନିଟା ବେଳକୁ ଫେରେ, ମାନେ ମାଇଁ ମତେ କହିବେ କଣ ପାଠ ପଢା ଏବେ ସରିଲା, କଲେଜ କେତେବେଳେ ସରିବନି କ୍ଲାସ, ତମେ ଏତେବେଳେ ଆଉଛ, ମୁଁ ଅନେଇ ବସିଛି, ସେଇଟା ବି ଏବେ ବି ମୋର ମନେ ପଡ଼ିଯାଏ, ମାଇଁ ଅନେଇ ବସିଥିବେ ତିନିଟା ତାଙ୍କ ସେଇ ଦୁଆର ବନ୍ଧରେ, ଏବେ ସେ ମାଇଁ ଆଉ ନାହାନ୍ତି, ଆଉ ମରିଗଲାଣି, ସୁଇସାଇଡ୍ କରିଦେଲେ, କିନ୍ତୁ ତାଙ୍କ କଥା ଏବେ ବି ମୋର ମନେ ପଡେ.
1: ଆଚ୍ଛା, ଯାହା ହଉ, ମାଇଙ୍କ କଥା ମନେ ପଡେ, ମାଇଁ ଏମିତି ବାବୁ ବୋଲି ଡାକନ୍ତି ଶ୍ରଦ୍ଧାରେ, ସେ ମନେ ପଡେ, ତ ଆପଣଙ୍କ ସ୍ମୃତିରେ ସେ ସବୁବେଳେ ପାଇଁ ଆପଣଙ୍କ ହୃଦୟରେ ଥାନ୍ତୁ. ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ. ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ରେ, ଏବଂ ସେୟାର କରିପାରିବେ ଆପଣଙ୍କର ମାମୁଁ ଘରକୁ ନେଇକି କିଛି ସ୍ମୃତି ମୋ ସହିତ, କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ, ମାମୁଁଙ୍କ ଘରର କିଛି ଚାଇଲ୍ଡହୁଡ୍ ମେମୋରି ଯାହା ଆଜି ବି ଆପଣଙ୍କର ମନେ ପଡ଼େ. ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସିଏ କ'ଣ କହୁଛନ୍ତି. ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର.
1: ନମସ୍କାର, ସାଇ କହୁଛ ବେଲପଡ଼ାରୁ? କେମିତି ଅଛ?
2: ପୁରା ବୋବାଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ପୁରା ବୋବାଲ ଅଛି. ଆଚ୍ଛା କୁହ କି ମାମୁଁ ଘରର କୋଉ ଚାଇଲ୍ଡହୁଡ୍ ମେମୋରି ତୁମର ଆଜି ବି ମନେ ପଡେ?
2: ଯେତେବେଳେ ଛୋଟ ଥିଲି ସେତେବେଳେ ମାମୁଁ ଘରକୁ ସବୁବେଳେ ଯାଉ, ଆଉ ମୋ ମାମୁଁ ଘର ପୁଅ ଗୋଟେ ଥିଲା, ସିଏ ମୋ ଏଜ୍ର, ତାର ମୋର ଜମା ପଡେ ନା ବାଡିଆ ବାଡି ତମେ ହଉ, ତାପରେ ମୋ ମାମୁଁ ଗୋଟେ ବଡ ପିଜୁଳି ଗଛ ଥିଲା, ତା ଦେହରେ ପ୍ରବଳ ପିଜୁଳି ହୁଏ, ହେଲେ ମୋ ଅଜା ଟିକେ କଞ୍ଜୁସ, ସିଏ କାହାକୁ ଟିକେ ପିଜୁଳି ଦେବାକୁ ଭଲ ପାଆନ୍ତିନି, ସିଏ ଯେତେବେଳେ ଶୋଇପଡନ୍ତି ଆମେ କଣ କରୁ, ସେଠି ଯିଏ ସବୁ ସାଙ୍ଗମାନେ ଥିଲେ ତାଙ୍କୁ ଡାକିକି ଆଣିକିରି ନିର୍ଦ୍ଧୁ ପିଜୁଳି ଖାଉ, ଅଜା ଉଠିଲା ବେଳକୁ ପିଜୁଳି ଆଉ ଗଛରେ ନଥିବ, କିଏ ଖାଇଲା ସିଏ ଖାଇଲା ସିଏ ଜାଣିପାରନ୍ତିନି, ଯେତେବେଳେ ଜାଣିପାରନ୍ତି ଭାରି ପାଟି କରନ୍ତି.
1: ଆଚ୍ଛା, ତାହେଲେ ମାମୁଁ ଘରର ପିଜୁଳି ଗଛ କଥା ତୁମର ମନେ ପଡିଯାଉଛି ନା କଣ?
2: ପିଜୁଳି ଏତେ ଗୁଡା ଗଛରେ ହେଇଛି କଣ ତାକୁ ବିକ୍ରି କରିବ, ଛୁଆ ଖାଇଲେ କଣ ଅସୁବିଧା, ସେଇ ଲାଗି ଆମେ ସବୁ ଦେଇଦଉ.
1: ଆଚ୍ଛା, କେବେ ଅଜାଙ୍କ ହାତରେ ଧରା ପଡିକି ମାଡ଼ ଖାଇନ?
2: ହଁ, ଧରା ପଡିକିରି ଅଜା ତ ବାଡ଼ାନ୍ତି ହେଲେ ପାଟି କରନ୍ତି.
1: ଆଚ୍ଛା, ଆଜି ସେଇ ପିଜୁଳି ଗଛ ଅଜାଙ୍କ କଥା ଭାରି ମନେ ପଡିଯାଉଛି ନା କଣ ମାମୁଁ ଘରର?
2: ଆଜ୍ଞା, ଆଇ ହେଲେ ଆମକୁ ଟିକେ ଦେବେ, କିନ୍ତୁ ଅଜା କହିବେ ନାଇଁ ନାଇଁ ସେଗୁଡା ତୁଳନା, ଗଛ ଭାଙ୍ଗିଯିବ, ଇଏ ଯିବ ସିଏ ଯିବ କହିବେ.
1: ବହୁତ ବହୁତ ଧନ୍ୟବାଦ, ତୁମେ କଲ୍ କଲ, ତୁମ ମାମୁଁ ଘରକୁ ନେଇକି ଏତେ ସୁନ୍ଦର ସ୍ମୃତି ଆମ ସହିତ ସେୟାର କଲ, ରହୁଛି, ଟାଟା.
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର.
1: ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ରେ, ଏବଂ ସେୟାର କରିପାରିବେ ଆପଣଙ୍କ ମାମୁଁ ଘରକୁ ନେଇକି କିଛି ମିଠା ସ୍ମୃତି ଆମ ସହିତ, କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ୍ ସେ ଟ୍ରାକ୍ ଆପଣ ସମସ୍ତଙ୍କ ପାଇଁ, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍.

0: କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଯେ ଆପଣଙ୍କ ପିଲାଦିନର ମାମୁ ଘରର କୋଉ ସ୍ମୃତି ଏବେ ବି ଆପଣଙ୍କର ମନେ ଅଛି, ଆଉ ଯାହା ମନେ ପଡ଼ିଲେ ଆପଣଙ୍କୁ ବହୁତ ଖୁସି ଲାଗେ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି। ହ୍ୟାଲୋ,
1: ହ୍ୟାଲୋ ଦେବମିତ୍ରଜୀ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ
0: ବି ବହୁତ ଭଲ ଅଛି। ଆଚ୍ଛା କୁହନ୍ତୁ, ମାମୁ ଘରର କୋଉ ପିଲାଦିନ ସ୍ମୃତି ବେଶୀ ମନେ ପଡେ?
1: ମୋର ମାମୁ ଘର ଅନେକ ସ୍ମୃତି ଅଛି, ପୁରା ବହୁତ।
0: ଆଚ୍ଛା, ସେଇ ସ୍ମୃତି ଭିତରୁ କିଛି ତ କୁହ ଆମକୁ ଆଜି।
1: ମୋ ମାମୁ ଘରକୁ ବହୁତ ଛୋଟ ବେଳେ ଯାଏ, ହେଲା ମତେ ସମସ୍ତେ ବସେଇକି ଚକୋଲେଟ ଆଉ ବିସ୍କୁଟ ସବୁ ଦେବେ, କହିଲୁ ଗପ କହ।
0: କାହିଁକି ଏତେ ସୁନ୍ଦର ଗପ କୁହ ତମେ?
1: ମୁଁ ଗପ କହେ, ଗୀତ ବୋଲେ, କାନ୍ଦେଣା କହେ, ସମସ୍ତଙ୍କୁ ଚକୋଲେଟ।
0: ଆଚ୍ଛା କାନ୍ଦେଣା, କାନ୍ଦେଣା କଣ କୁହନ୍ତି ଟିକେ ଆମକୁ ଟିକେ ଶୁଣେଇବେ?
1: ମୁଁ ଏଇଟା କାନ୍ଦେଣା ବୋଲି ସବୁ ସପ୍ତାହ ପରେ ଶୁଣିଦେବେ ତ?
0: ହଁ ହଁ, ସମସ୍ତଙ୍କୁ ଶୁଣିବା ପାଇଁ ତ କହୁଛି ମୁଁ।
1: ମୋର କାନ୍ଦେଣା କହିବି ତାହେଲେ ଶୁଣିବେ ଆପଣ?
0: ହଁ ହଁ।
1: କାଠିଆ କଦଳୀ ବନ୍ତଳ ପୁଆ ମୋ ଭାଉଜ, ସକାଳ ଗା ଧୁଆ ପଖାଳ କିଆ ମୋ ଭାଉଜ, ଏମିତି କହିଲେ ସମସ୍ତେ କେନ ବସିବେ।
0: ତାହେଲେ ବଢିଆ କାନ୍ଦି ଆପଣ ଜାଣିଛନ୍ତି ଆଉ।
1: ମୁଁ କାନ୍ଦଣ ସମସ୍ତେ ଶିଖେଇ ଦିଏ, ଯୋଉ ଝିଅମାନେ ଶଶୁର ଯାଆନ୍ତି ସମସ୍ତେ ଶିଖେଇ ଦିଏ।
0: ଆଚ୍ଛା ଆଚ୍ଛା, ଭାଇଙ୍କୁ ଧରିକି କଣ କାନ୍ଦଣ ହେଇପାରିବ ଟିକେ କହୁନାହାନ୍ତି?
1: ଭାଇ ଯୋଉ ମନେ ସାଙ୍ଗେ ମନେ ପଡ଼େନି, ତଥାପି କହିବି।
0: ହଁ ହଁ,
1: ହଉ ଟିକେ ଭାବିବି କଣ କହିବି, କଣ ମ ମନେ ପଡ଼ୁନି ମୋତେ, ଭୁଲି ଗଲେଣି ସବୁ ଜିନିଷ ଗୁଡା ହେଲା।
0: ତାହେଲେ ଆପଣ ଗୀତ ଗାଇକି କାନ୍ଦେଣା ଗାଇକି ତ ଏଠୁ ହିଁ ଚକୋଲେଟ ନେଇ ଆସନ୍ତି ସମସ୍ତଙ୍କୁ।
1: ବଡ଼ ମାମୁଁ ମୋତେ ବହୁତ ଭଲ ପାଆନ୍ତି,
0: ଆଚ୍ଛା
1: ହେଲା, ଆଉ ମାମୁଁ ଫୋନ ଫାନ ଭଲ ମନ୍ଦ ସବୁ କରିକି ଖାଇଲୁଣି ପିଇଲୁଣି, ବାପା ଯଦି ମରିଗଲେ ସବୁ ବୁଝାବୁଝି କରନ୍ତି, ଆଉ ମାମୁଁ ବି ବର୍ଷ ହେଲା ଚାଲିଗଲେଣି ଆଉ କେହି ଫୋନ ଫାନ ତ କରୁନାହାନ୍ତି।
0: ଆଚ୍ଛା, କିନ୍ତୁ ମାମୁଁ ଘର ସ୍ମୃତି ଏବେ ବି ମନରେ ଅଛି, ଆଉ ଅନେକ ସାରା ଯୋଉ ଚକୋଲେଟ ମିଳିଛି ଆପଣଙ୍କୁ ସେଇଟା ତ ଆପଣ ବିଲକୁଲ ବି ଭୁଲି ପାରିବେନି, ଖାଇବା ବି ବହୁତ କିଛି ମିଳିଛି।
1: ଦାଦା ଝିଅ, ବଡ଼ବାପା ଝିଅ, ତାଙ୍କ ସାଇ ପଡ଼ିଶା ସବୁ ମତେ ମଝିରେ ବସିଥିଲେ, ତୁ ଗୀତ ବୋଲ ଗପ କହ, ଆମେ ତୁ ଏଟା ଦବୁ ସେଟା ଦବୁ, ମାମୁଁ ମାଉସୀ ମାଇଁ ସମସ୍ତେ ବସିଥିଲେ, ମୁଁ ପୁରା ମଝିରେ ବସିକି ଗୀତ ବୋଲେଇବି ମତେ ସମସ୍ତେ।
0: ଆଚ୍ଛା, ଯାହା ହଉ, ଏତେ ସାରା ସ୍ମୃତି ଆପଣଙ୍କ ସହିତ ଅଛି ମାମୁଁ ଘରକୁ ନେଇ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର, ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମାମୁଁ ଘରକୁ ନେଇକି ଆପଣଙ୍କର କିଛି ମିଠା ସ୍ମୃତି ମୋ ସହିତ, କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଳସୀ ଦଲତା କ୍ରିଜାନନ୍ଦ। ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ,
2: ହ୍ୟାଲୋ,
0: ହ୍ୟାଲୋ,
2: ନମସ୍କାର।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସୋନିତା କହୁଛି, କାଟାପୁର।
0: ଆଜ୍ଞା ସୋନିତା ମ୍ୟାଡମ, କୁହନ୍ତୁ ମାମୁଁ ଘରକୁ ନେଇକି କୋଉ ସ୍ମୃତି ଆପଣଙ୍କର ଏବେ ମନେ ଅଛି?
2: ମାମୁଁ ଘରକୁ ନେଇ ପିଲାଦିନେ ମୁଁ ବହୁତ ଆମ୍ବ ଖାଏ, ସେ ସ୍ମୃତି ମନେ ଅଛି, ଆମେ ସାଙ୍ଗ ହେଇକି ଏଇ ଜନରାତିରେ ଖେଳୁ ସେସବୁ ମନେ ଅଛି, ଆଉ ତାପରେ ପରେ ଠାକୁର ମନ୍ଦିର ବି ଯାଉ, ଆଉ ସେଠି ବି ବହୁତ ଗୁଡାଏ ସ୍ମୃତି ରହିଛି, ଆଉ ମନ୍ଦିରରେ ଆମେ ନିଚା ନୁଚି ଖେଳା ଖେଳୁ, ଆଉ ଗାଁରେ ଟାଣିକି ଖେଳୁ, ଆଉ ଏମିତି କେତେ ମାନେ ମାମୁଁ ଘରେ ସ୍ମୃତି ଆଜି ମନେ ପଡ଼ିଲେ ମତେ ଭାରି ହସ ଲାଗେ।
0: ଆଚ୍ଛା, ତାହେଲେ ଢେର ସାରା ସ୍ମୃତି ଅଛି, ଆଉ ମାମୁଁ ଘରେ ସବୁଠୁ ଭଲ ଖାଇବା ବନେଇକି କିଏ ଦିଅନ୍ତି ଆପଣଙ୍କୁ?
2: ମାମୁଁ ଘରେ ମୋ ଆଇ ତ ଭଲ ଚକୁଳି ପିଠା ମଟର ତରକାରୀ ବନେଇକି ଦିଅନ୍ତି, ଆଉ ମତେ ବହୁତ ଭଲ ଲାଗେ ଚକୁଳି ପିଠା ମଟର ତରକାରୀ ଖାଇବାକୁ।
0: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ନମସ୍କାର। ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230315 ରେ, କିନ୍ତୁ ଏବେ ପାଇଁ ଅରିଜିତ ସିଂଙ୍କ କଣ୍ଠରେ ଏଇ ବ୍ୟୁଟିଫୁଲ୍ ସଟ୍ରାକ୍ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ ଟ୍ୟୁନ୍।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: କିନ୍ତୁ ଝିଅଟା ପାଇଁ ତ ମନ ଖରାପ ହ୍ୟାଣ୍ଡିକ୍ୟାପ୍ ରହୁଛି ଆଉ ହାତରେ କିଛି ଧରାଧରି କରୁନି, ତା କାମ ସବୁ କରିବାକୁ ପଡୁଛି।
1: ଆଚ୍ଛା ଆଚ୍ଛା, ତ ଝିଅର ଯତ୍ନ ନିଅନ୍ତୁ। ଏବଂ
0: ମୁଁ ତ ଫୋନ ଲଗେଇ ଲଗେଇ ନାଚେ, ତମ ଫୋନ ଟୋଟାଲ ଲାଗୁନି, ଏବେ କେମିତି ଗୋଟେ ଫୋନ ଆଜି ଲାଗିଗଲା, କାଲି ବି ଆପଣଙ୍କ ସାଙ୍ଗରେ କଥା ହେଇଥିଲି।
1: ଆଚ୍ଛା ଆଚ୍ଛା, କୁହନ୍ତୁ ଆପଣଙ୍କ ମାମୁଁ ଘରେ କୋଉ ସ୍ମୃତି ଆପଣଙ୍କୁ ବହୁତ ମନେ ପଡେ?
0: ମାମୁଁ ଘର ପିଲାଦିନେ ଯାଇଥିଲା, ପିଲାଦିନେ ଯାଇଥିଲୁ ମାମୁଁ ଝିଅ ସାଙ୍ଗ ହେଇକି ବିଲ ଆଡେ ଶିମ୍ଭ ଲଗାନ୍ତି, ଜାଣିଥିବେ ଶିମ୍ଭ ଆଣୁ, ଆଉ ଛୁଇଁ ଆଣୁ, ବି ଚଣା ଛୁଇଁ ବିରି ଛୁଇଁ ସବୁ ଆଣୁ।
1: ଆଚ୍ଛା, ତାହେଲେ ଛୁଇଁ ଆଣିବା କଥା ଆପଣଙ୍କର ଏବେ ମନେ ପଡେ ନା କଣ?
0: ଆଜ୍ଞା ମ୍ୟାଡମ, ଝିଅ ସାଙ୍ଗରେ ଟିକେ କଥା ହେଇଯାନ୍ତି, ସେ ମତେ ରଖେଇ ଦଉନି ଫୋନ।
1: ହଁ ନିହାତି ଦିଅନ୍ତୁ। ହ୍ୟାଲୋ।
2: ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର, ତୁମ ନାଁ କଣ?
2: ପୂର୍ଣ୍ଣିମା ମହାନ୍ତି।
1: ପୂର୍ଣ୍ଣିମା ମହାନ୍ତି, ପୂର୍ଣ୍ଣିମା ତୁମ ମାମୁଁ ଘରେ ତମକୁ କୋଉ ଜିନିଷ ବହୁତ ଭଲ ଲାଗେ?
2: ଭଲ ଲାଗେ
1: ମାମୁଁ ଘରେ ଭଲ ଲାଗେ। ତୁମେ କୋଉ କ୍ଲାସରେ ପଢୁଛ? ଷଷ୍ଠରେ ପଢୁଛ? ଏମିତି ମନ ଲଗେଇ ପାଠ ପଢୁଥାଅ ଏବଂ ମାଙ୍କୁ ହଇରାଣ କରନି, ବହୁତ ଭଲରେ ରୁହ ହେଲା। ହଁ ମୁଁ ବହୁତ ଭଲ ଅଛି ଏବଂ ତୁମେ ମଧ୍ୟ ଭଲରେ ରୁହ। ଆଜ୍ଞା କୁହନ୍ତୁ।
0: ସେ ଭଲରେ ଲେଖିପାରୁନି, ଟୋଟାଲ ବି ଲେଖୁନି।
1: ଆଜ୍ଞା,
0: ଟୋଟାଲି ଲେଖୁନି, ଆଉ ଖାଲି ଯାହା ବହିଟା ପଢୁଛି, ପେପରରେ ଯାହା ପଢୁଛି, ଟୋଟାଲ ଲେଖାଲେଖି କିଛି ନାହିଁ, କି କୋଉ ଜିନିଷ ଧରିବାର ନାହିଁ, କି ତା କାମ ନିଜେ ବି କରିବାର ନାହିଁ, ସବୁ ମତେ ସମ୍ଭାଳିବାକୁ ପଡୁଛି।
1: ଆଚ୍ଛା, ଜଗତରନାଥ ଜଗନ୍ନାଥ ତାଙ୍କ ଉପରେ ବହୁତ ଆଶୀର୍ବାଦ ଦିଅନ୍ତୁ।
0: ଆସନ୍ତୁ, ଦେଖିକି ଯିବେ, ବୁଲିକି ଯିବେ।
1: ନିହାତି ଭାବରେ ଆପଣଙ୍କ ଆପଣଙ୍କ କଥା ଆମେ ରଖିବାକୁ ଚେଷ୍ଟା
0: କରିବୁ। ତାକୁ ପଚାରିଲେ ତା ମାମୁଁ ନାହିଁ ସହଜେ, ସେଇ ଏମିତିରେ ଯାଇ ଅଦା ହେଇ ଅଛନ୍ତି, ବୁଲିବାକୁ ଯାଆନ୍ତି, ଖାଇବା ପିଇବା ଯାଆନ୍ତି, ସାଙ୍ଗ ହେଇକି ଯାଆନ୍ତି ଆଉ।
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ନମସ୍କାର।
0: ସେ ଗୀତ କହୁଛି ଗୋଟେ ଲଗେଇ ଦେବେ।
1: କଲ୍ଟି କଟିଯାଇଛି କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମନର କଥା ମୋ ସହିତ, ଆପଣଙ୍କ ମାମୁଁ ଘରର କାହାଣୀ ମୋ ସହିତ ସେୟାର କରନ୍ତୁ, ଆପଣଙ୍କ ଚାଇଲ୍ଡହୁଡ୍ ମେମୋରିକୁ ନେଇକି ମାମୁଁ ଘରର କିଛି ସ୍ମୃତି ସିଓର ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ନମସ୍କାର, ବାସନ୍ତୀ ମ୍ୟାଡମ କେମିତି ଅଛନ୍ତି? ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
3: ମୋର ବେଶୀ ମନେ ପଡେ ମୋ ଅଜା ଆଇଟା କଥା, କାହିଁକିନା ଅଜା ଗାଁ ଯାଇଥିଲେ ଗହିରକୁ, ମୋ ଆଈ ପଖାଳ ଭାତ, ବାଇଗଣ ପୋଡ଼ା, ଶୁଖୁଆ ପୋଡ଼ା, ଆଉ ଟମାଟୋ ପୋଡ଼ା ସବୁବେଳେ ମାନେ ରାନ୍ଧିକି ଦେଇଦେବ, ମୁଁ ନେଇକି ମୋ ଅଜା ପାଖକୁ ଯିବି, ଆଉ ମୋ ଅଜା ସାଙ୍ଗରେ ଯୋଉ ଗହିରରେ ଭାତ ଖାଇବାଟା ମୋର ସବୁବେଳେ ମନେ ପଡେ।
1: ଆଚ୍ଛା, ତାହେଲେ ଅଜା ବେଶୀ ଭଲ ପାଉଥିଲେ ଆପଣଙ୍କୁ ନା ଆଈ ବେଶୀ ଭଲ ପାଉଥିଲେ?
3: ନାଇଁ, ଦୁଇ ଜଣ ଯାକ, ଅଜା ହିଁ ଦୁଇ ଜଣ ଯାକ, ଆଉ ମୋ ବଡ ମାମୁଁ ନାଇଁ।
1: ଆଉ ଆଈଙ୍କ ହାତର କୋଉ ହାତ ରନ୍ଧା ଆପଣଙ୍କୁ ଏବେ ବି ମନେ ପଡେ?
3: ଆଈର ହାତ ରନ୍ଧା ଆଳୁ ବାଇଗଣ ଯୋଉ ଚକଡ଼ା ସେ କରେ ସେଇଟା ହିଁ ବହୁତ ଭଲ ଲାଗେ, କାକୁଡ଼ି ମୂଳା ପିଆଜ ଆଉ ଧନିଆ ପତ୍ର ରସୁଣ ଚକଡ଼ା, ଟମାଟୋ ବାଇଗଣ ପୋଡ଼ା ହେଇକି ପକାହେଇଥିବ, ଆଉ ଶୁଖୁଆରୁ ପୋଡ଼ିକି ପକେଇଥିବ, ସେଇଟା ହିଁ ବହୁତ ଭଲ ଲାଗେ।
1: ବଢିଆ ଲାଗୁଥିବ, ବଢିଆ ଖାଇବାଟା ଆପଣ କହିଲେ, ଯୋଉମାନେ ପଖାଳ ପ୍ରିୟ ହେଇଥିବେ
3: ପଖାଳ ଭାତରେ ଯେତେବେଳେ ଗହିରରେ ଖାଇବ ସାଙ୍ଗ ହେଇକି, ସେଇଟା ବହୁତ ଅଲଗା ମଜା ଥାଏ, କାରଣ ତା ବାସ୍ନାଟା ଥାଏ ଭଲ ମଜା, ଆଉ ସାଙ୍ଗେ ସାଙ୍ଗେ ଦିଲ୍ଲୀରୁ ଓପାଡିକି ମୂଳା କାକୁଡ଼ି ଯୋଉ ଆଣିକି ଖାଇବ ସେଇଟା ବହୁତ ମଜା ଲାଗେ।
1: ହାଇ ହାଇ, କେତେ ସୁନ୍ଦର ଜୀବନ ଆପଣ ବଞ୍ଚିଛନ୍ତି, କେତେ ସୁନ୍ଦର ସ୍ମୃତି, ଏଇଟା ମୁଁ ତ ପୁରା ଇମାଜିନ୍ କରିଦେଲି ଆପଣଙ୍କ ଅଜାଙ୍କ ସହିତ ଆପଣଙ୍କର ଖାଇବାର ସେ ଦୃଶ୍ୟ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି,
3: ରହିଲି, ନମସ୍କାର।
1: ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମାମୁଁ ଘରର କିଛି ମିଠା ସ୍ମୃତି ଦେବମିତ୍ର ସହିତ, କେବଳ ଓ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକ୍ରେ। ବର୍ତ୍ତମାନ ପାଇଁ ଏ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ କୁଆନ୍ ଦିଲ୍ ସେ ଦିଲ୍ ତକ୍ ତ୍ରିଦେବ ମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ସେଇ ଦିନକୁ ଫେରି ଯିବା ଯେଉଁଠି ଛୁଟି ମାନେ ଗୋଟେ ଖୁସିର ଟିକେଟ। ହଁ, ଆଉ ସେ ଟିକେଟର ଗନ୍ତବ୍ୟସ୍ଥଳୀ ହେଉଛି ଆମ ସମସ୍ତଙ୍କର ମାମୁଁ ଘର। ହଁ, ମାମୁଁ ଘର। ଏଇ ଦୁଇଟି

ଶବ୍ଦ ଶୁଣିଲେ ନା କେତେ ସ୍ମୃତି ମନରେ ଭାସି ଆସେ। ଖରା ଛୁଟିର ଅପେକ୍ଷା, ବସ୍ କିମ୍ବା ଟ୍ରେନ୍ର ଯାତ୍ରା, ଆଉ ତା ସହିତ ମାମୁଙ୍କ ସ୍ନେହ, ମାଇଙ୍କ ହାତ ରନ୍ଧା, ଆଉ ତା ସହିତ ମାମୁ ଘର ଅଗଣାରେ ଭାଇ ଭଉଣୀଙ୍କ ସହିତ ଖେଳିବାର ମଜା, ଆଉ ଆମ୍ବ, ପଣସ, ପୋଖରୀ, କଇଁଆ, ଏ ସବୁ କିଛି ମନେ ପଡ଼ିଯିବାର କଥା। ଆଉ ମାମୁ ଘରର ସବୁଠୁ ପ୍ରିୟ ସଦସ୍ୟ ସେ ହେଉଛି ଆମ ଆଇମା ଆଉ ଆମ ଅଜା। ସେ ଦୁଇ ଜଣ ସତରେ ଯେମିତି ଆମ ସମସ୍ତଙ୍କର ପ୍ରିୟ, ଆଉ ଆମେ ସାଜିଯାଉ କିଛି ଦିନ ପାଇଁ ସେମାନଙ୍କ ଆଖିର ତାରା। ତେବେ ଆପଣଙ୍କ ମାମୁଁ ଘରର କୋଉ ସ୍ମୃତି ଆପଣଙ୍କର ମନେ ଅଛି? ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସିଏ କ'ଣ ସେୟାର କରୁଛନ୍ତି ଆଜିର ଏ ଟପିକକୁ ନେଇ। ଆପଣମାନେ ବି ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମାମୁ ଘରକୁ ନେଇକି କିଛି ମିଠା ସ୍ମୃତି ମୋ ସହିତ, ଯେ ଆପଣଙ୍କ ମାମୁ ଘର କୋଉଠି, ଛୁଟି ହେଲେ ପ୍ରଥମେ ଆପଣ ମାମୁ ଘରକୁ ଯାଇକି କ'ଣ କରୁଥିଲେ, କୋଉ ଖେଳ ସବୁଠୁ ଅଧିକ ଖେଳୁଥିଲେ, ବା ମାମୁ ଘରର କୋଉ ଖାଦ୍ୟ ଆଜି ବି ଆପଣଙ୍କର ମନେ ପଡ଼େ। ଆଉ ଆଜି ବି ସେସବୁ ମନେ ପଡ଼ିଗଲେ ଆପଣ ସେଇ ପିଲାଦିନର ସ୍ମୃତିକୁ କେତେ ସାଉଁଟନ୍ତି। ସତରେ ସେ ପିଲାଦିନ ବହୁତ ମାସୁମ ଥିଲା, ଆଉ ଅନେକ କଥା ଆଜି ବି ମନେ ପଡ଼େ। ତେବେ ଏମିତି ଆପଣ ନିଜ ସ୍ମୃତିରେ ନିଜ ମାମୁ ଘରକୁ ସାଇଟି ରଖିଥାନ୍ତୁ, ଏବଂ ଆଜିକାଲିର ପିଲାମାନଙ୍କୁ ମଧ୍ୟ ଖେଳ ଶିଖେଇବା ସହିତ ନିଜ ମାମୁ ଘରେ ସମୟ କାଟିବାକୁ ମଧ୍ୟ ସମୟ କାଢ଼ନ୍ତୁ। ଏ କଥା ସହିତ ଆସନ୍ତୁ ଶୁଣିବା ବ୍ୟୁଟିଫୁଲ ସେଟ୍ର କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ରେ ଇନ୍ଫୋ କାଟେ ଦିଲ୍ ସେ ଦିଲ୍ ତାକରେ ଷ୍ଟେ ଟ୍ୟୁନ୍।

ଶୁଣୁଛନ୍ତି ଆପଣ ମାନଦେବ ମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ତିଲସେ ଦିଲ ତାକରେ ଆଣ୍ଡ ତିଲସେ ଦିଲ ତାକରେ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ସମ୍ପର୍କର ସୁଗନ୍ଧ ନା କେବେ ବି ପୁରୁଣା ହୁଏନି, ସ୍ମୃତିର ରଙ୍ଗ ବି କେବେ ବି ଫିକା ପଡ଼େନି। ଏଇ ଯେମିତି ଆଜିର ସଣ୍ଡେରେ ଆମେ ପିଲାଦିନକୁ ସଣ୍ଟୁଛେ, ସେଇ ପିଲାଦିନକୁ ଫେରିଯିବାକୁ ଚାହୁଁଛେ, କିନ୍ତୁ ବୟସ କେବେ ପଛକୁ ଫେରିଯାଏନି। ଯଦି ଆମ ପାଖରେ ସେ ନବିଦାର ଗ୍ୟାଜେଟ୍ ଭଳି କିଛି ସିଷ୍ଟମ୍ ଥାଆନ୍ତା ନା, ତାହେଲେ ଆମେ ବି ପଛକୁ ଫେରିକି ଆମର ପିଲାଦିନକୁ ବଞ୍ଚିଥାନ୍ତେ। ୟେସ୍, ସେ କାର୍ଟୁନ୍ ଦେଖା, ସେ ସାଙ୍ଗମାନଙ୍କ ସହିତ ରାଗ ରୁଷା ଖେଳିବା, ମାନ ଅଭିମାନ କରିବା, ବଡ଼ ହେବା ପରେ ପରେ ଏମିତି ଲାଗେ ଆମେ ମାନ ଅଭିମାନକୁ ଯେମିତି କେଉଁଠି ଭାଙ୍ଗି ଦେଇ ଆସିଛୁ। ଆଉ ଆମେ ରାଗୁନୁ, ଆଉ ଆମେ ମାନ ଅଭିମାନ କରୁନୁ, ବାସ୍ ସମୟ ସହିତ ବୁଝିଯାଉଛୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କି ଶ୍ରୋତା ଆମକୁ ଏସ୍ଏମ୍ଏସ୍ କରିଛନ୍ତି ଏବଂ କଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଟି ଆସୁଛି ସିଡିଏ ସେକ୍ଟର 11 କଟକରୁ। ଲେଖୁଛନ୍ତି ଆମ ପାଖକୁ ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର ଏବଂ ଲେଖିଛନ୍ତି ଦେବମିତ୍ର ମ୍ୟାମ୍ ନମସ୍କାର, ଶୁଭ ସକାଳ, ସମସ୍ତଙ୍କୁ ହ୍ୟାପି ସନ୍ଡେ, ଆପଣଙ୍କୁ ମଧ୍ୟ ହ୍ୟାପି ବାଲା ସନ୍ଡେ। ଏବଂ ଶୁଣିବାକୁ ଚାହିଁଛନ୍ତି ପରଦେଶରୁ କିସି ରୋଜ ତୁମସେ ମୁଲାକାତ ହୋଗି, ୱାଓ ହ୍ୱାଟ୍ ଅ ସଙ୍ଗ, ଗୋଟେ ଏଭରଗ୍ରୀନ ସଙ୍ଗ ଶୁଣିବାକୁ ଚାହିଁଛନ୍ତି, ନିହାତି ଭାବରେ ବିରଫୁଲ୍ସା ସଙ୍ଗ ମୁଁ ତାଙ୍କୁ ଶୁଣେଇ ଦେବି। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା। ନେକ୍ସଟ ଏସ୍ଏମ୍ଏସ୍ କି ଆଉ କୋଉଠୁ ଲେଖିଛନ୍ତି ଏବଂ କଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ରେ ଲେଖା ଅଛି ଶୁଭ ସକାଳ, ଗୀତ ପାଇଁ ରିକ୍ୱେଷ୍ଟ କରିଛନ୍ତି ବେଟା ଚଳଚ୍ଚିତ୍ରରୁ ଧକ୍ ଧକ୍ କରନେ ଲଗା। ଲେଖିଛନ୍ତି ମାମୁଁ ଘରେ ମତେ ବହୁତ ଭଲ ଲାଗେ, ମୋର ମାମୁଁ ମାଇଁ 35 ବର୍ଷ ହବ ସ୍ୱର୍ଗବାସୀ ହେଇଗଲେଣି, ମୁଁ ମାମୁଁ ଘର ପୋଖରୀରେ ବୁଡ଼ି ଯାଇଥିଲି ଆଉ ମତେ ଜଣେ ଉଠେଇଲେ, ମୁଁ ବହୁତ ଛୋଟ ହେଇଥିଲି। ତାଙ୍କର ମାମୁଁ ଘରକୁ ନେଇକି ଯେଉଁ ସ୍ମୃତି ଅଛି ସେ ଆମକୁ ଏସ୍ଏମ୍ଏସ୍ ଜରିଆରେ ପଠେଇଛନ୍ତି। ଏହି ମେସେଜ କରିଛନ୍ତି ଭୁବନେଶ୍ୱରରୁ ଆମର ଜଣେ ଶ୍ରୋତା କୃପସିନ୍ କବି ଏହି ମେସେଜଟି କରିଛନ୍ତି, ବହୁତ ସୁନ୍ଦର କଥାଟି ଲେଖିଛନ୍ତି। ନିହାତି ଭାବରେ ଆପଣଙ୍କର ରିକ୍ୱେଷ୍ଟ ବାଲା ସଙ୍ଗ ଦେବମିତ୍ର ଆପଣଙ୍କୁ ସିଓର ଶୁଣିବ, ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ ଲେଖିଛନ୍ତି ଏବଂ କଣ ଲେଖି ପଠେଇଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ପାବନ ଚନ୍ଦ୍ର ପାଲ ଏବଂ ମମତା ପାଲ କିଶୋରନଗର କଟକରୁ। ଲେଖିଛନ୍ତି ଜୟ ଜଗନ୍ନାଥ ଅପା ନମସ୍କାର, ଶୁଣିବାକୁ ଚାହିଁଛନ୍ତି ସୁନାବେଶ ଆଲବମ୍ରୁ ତୋ ପରି ଠାକୁର ନଥିଲେ ଜଗାରେ, ସୋନୁ ନିଗମଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି। ଏବଂ ଏହି ସେମ୍ ଗୀତ ମଧ୍ୟ ଆଉ ଜଣେ ରିକ୍ୱେଷ୍ଟ କରିଛନ୍ତି, ସିଏ ହେଉଛନ୍ତି ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ। ଲେଖିଛନ୍ତି ଜୟ ଶ୍ରୀ ଜଗନ୍ନାଥ, ହାପି ସନ୍ଡେ ଟୁ ଆୱର ଆସ୍ଥେଟିକ ଆର୍ଜେ ଦେବମିତ୍ରା ମ୍ୟାମ୍, ଥ୍ୟାଙ୍କ ୟୁ ସୋ ମଚ୍। ଶୁଣିବାକୁ ମଧ୍ୟ ସେ ଚାହିଁଛନ୍ତି ସୁନାବେଶ ଆଲବମ୍ରୁ ଏହି ସୁନ୍ଦର ଗୀତଟି ସୋନୁ ନିଗମଙ୍କ କଣ୍ଠରେ ତୋ ପରି ଠାକୁର ନଥିଲେ ଜଗାରେ ଡେଡିକେଟ୍ କରୁଛନ୍ତି ମତେ ଏବଂ ସମସ୍ତ ଲିସନର୍ସ ମାନଙ୍କୁ। ନିହାତି ଭାବରେ ଏ ସୁନ୍ଦର ଗୀତ ଆପଣ ସମସ୍ତଙ୍କୁ ମୁଁ ଡେଡିକେଟ୍ କରି ଶୁଣେଇ ଦେଉଛି। ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ ଲେଖିଛନ୍ତି ଏବଂ କଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା। ଏହି ଏସ୍ଏମ୍ଏସ୍ କରିଛନ୍ତି ମାଣିଆବନ୍ଧ ସନ୍ତ୍ରାବାଲି ବଡମ୍ବାରୁ ଲକ୍ଷ୍ମୀ ଏବଂ ସରସ୍ୱତୀ। ଶୁଣିବାକୁ ଚାହିଁଛନ୍ତି ଭଲ ତାକୁ ପାଏ ବୋଲି ବାହୁଡ଼ିବେ ମୋ ଜଗା ବଳିଆ ଗୀତରୁ ମୁଭିରୁ ଶୁଣିବାକୁ ଚାହିଁଛନ୍ତି। ଏବଂ ଲେଖୁଛନ୍ତି ଶୁଭ ସକାଳ ସମସ୍ତ ଭାଇ ଭଉଣୀମାନଙ୍କୁ ଆକାଶବାଣୀର। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବ ମିତ୍ର ଆପଣଙ୍କୁ ସିଓର ଶୁଣେଇଦେବ। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବୁଲବୁଲ ଟ୍ରାକ୍।

ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଠିକ୍ ଦିନ 11ଟାରେ। ତା ପୂର୍ବରୁ କିଛି ବିଜ୍ଞାପନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ये बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज़ पर किया जाएगा।
1: क्या आप परेशानियों से घिरे हैं? मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
0: ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରୀ ଦେଇହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ?

କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ୍ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ

ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। ଦୁଇ ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ, ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି, ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ

ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମା'ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ।
ଆମର

ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ ଫର୍ ଲୋକାଲର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗଫ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗଫ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନ

0: ମାନବତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇ ଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରଣ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
3: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶ ବାଣୀ ଏଫ୍ଏମ୍ ରିନ୍ବୋ କଟକ। ଦିଲ୍ ସେ ଦିଲ୍ ତକ ଶୋ ଚାଲିଛି, କିଛି କଥା କିଛି ଗୀତ ସବୁ ଅଛି ଆପଣଙ୍କ ସହିତ। ଫ୍ରେଣ୍ଡସ୍, ଆମେ ଅନେକ ଟାଇମ୍ ଭାବୁ କି ଯଦି ରୋଗ ହେଲେ ତାହେଲେ ଆମେ ଔଷଧ ଖାଇନେବା, କିନ୍ତୁ ଯେମିତି କଥାରେ ଅଛି କି ପ୍ରତିରୋଧ ହିଁ ହେଉଛି ସବୁଠୁ ବଡ଼ ଔଷଧ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦ୍ୟାନ୍ କ୍ୟୁର୍, ଆମେ ସବୁବେଳେ ସ୍କୁଲରେ ପଢି ଆସିଛେ। ତ ହଁ, ଔଷଧ ଖାଇବା ପୂର୍ବରୁ କିଛି ପ୍ରିଭେନ୍ସନ୍ ନେବା ତ ନିହାତି ଦରକାର। କିଛି ଜେନୁଇନ୍ ଜିନିଷ ଯେମିତି ଆମର ଡେଲିର ହ୍ୟାବିଟ୍ ରହିଛି, ସଫା ପାଣି ପିଇବା, ଖାଇବା ପୂର୍ବରୁ ହାତ ଧୋଇବା, ବାହାରର ଅସ୍ୱଚ୍ଛ ଖାଇବାକୁ ଏଡ଼ାଇବା, ଏବଂ ଏହିସବୁ ଛୋଟ ଛୋଟ ଅଭ୍ୟାସଗୁଡ଼ିକୁ ନିଜ ଜୀବନରେ ଇମ୍ପ୍ଲିମେଣ୍ଟ କରିବା, ଏସବୁ ହିଁ ବଡ଼ ଚେଞ୍ଜ ଆଣିଥାଏ ଲାଇଫ୍ରେ। ସାଧାରଣତଃ ଯେତେବେଳେ ଋତୁକାଳୀନ ରୋଗ ହୋଇଥାଏ ସେତେବେଳେ ମଶାମାନଙ୍କର ପ୍ରାଦୁର୍ଭାବ ବେଶୀ ଥାଏ, ଆଣ୍ଡ ସେଇ ଯୋଗୁଁ ହିଁ ବହୁତ ଗୁଡ଼ିଏ ରୋଗ ବ୍ୟାପିଥାଏ। ତେଣୁ ଘରର ଆଖପାଖ ଯଦି ଆପଣ ସଫା ରଖିବେ, କୌଣସି ଜାଗାରେ ପାଣି ଜମିବାକୁ ଦେବେ ନାହିଁ, ତାହେଲେ ମଶାମାନଙ୍କର ମଧ୍ୟ ବଢ଼ିବାର ସମ୍ଭାବନା କମ୍ ହୋଇଯିବ, ଯାହାଦ୍ୱାରା ଅଟୋମେଟିକାଲି ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ହେବ। ଫ୍ରେଣ୍ଡସ୍, ଏମିତି ଆପଣଙ୍କ ସହିତ ଆଗକୁ ବି କଥାବାର୍ତ୍ତା ଜାରି ରହିବ, ତା ପୂର୍ବରୁ ପହଞ୍ଚାଉଛି ଏଇ ଗୀତଟି ଆପଣଙ୍କ ପାଖରେ। ସୋ ଶୁଣିଥାନ୍ତୁ, ଏନ୍ଜୟ କରୁଥାନ୍ତୁ ଆଜିର ସନ୍ଡେକୁ, ଆପଣଙ୍କର ଫନ୍ ଡେ ବହୁତ ହି ମସ୍ତି ଭରା ବନାଉଥାନ୍ତୁ। ଏଫ୍ଏମ୍ ରିନ୍ବୋ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
2: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
1: ସତରେ ଭାଇ?
2: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
3: ଆଜ୍ଞା ହଁ,
2: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

ସୂଚାଇଛି କିଛି କଥା କିଛି ଗୀତ ଶୁଭି ଅଛି ଆପଣଙ୍କ ପାଖରେ ଏଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଫ୍ରେଣ୍ଡସ୍, ବର୍ଷା ଋତୁରେ ଚାରିଆଡ଼େ ପାଣି ଜମି ଯାଇଥାଏ ଏବଂ ଏହି ଜମିଥିବା ପାଣିକୁ କେବେ ବି ଅଣଦେଖା କରନ୍ତୁ ନାହିଁ। ଡେଙ୍ଗୁ, ଚିକୁନଗୁନିଆ ଏହିସବୁ ଭଳି ରୋଗ ମଶା ଜରିଆରେ ବ୍ୟାପିଥାଏ ଏବଂ ଘରର କୁଲର, ଫୁଲଦାନୀ, ଟାୟାର କିମ୍ବା ଛାତ ଉପରେ ଯଦି ପାଣି ଜମି ରହୁଛି ତାହେଲେ ସେଗୁଡ଼ିକ ମଶାର ପ୍ରଜନନ ସ୍ଥାନ ହୋଇପାରେ, ଯାହାଦ୍ୱାରା କି ମଶା ବହୁ ପରିମାଣରେ ବଢ଼ିପାରନ୍ତି। ତେଣୁ ସପ୍ତାହକୁ ଥରେ ଏହି ସ୍ଥାନଗୁଡ଼ିକୁ ବ୍ଲିଚିଂ ପକାଇ ସଫା କରନ୍ତୁ, ଯାହାଦ୍ୱାରା କି ଏହି ଜାଗାରେ ଯେମିତି ଶିଉଳି ନ ଜମେ କିମ୍ବା ପାଣି ନ ଜମେ। ସୋ ଫ୍ରେଣ୍ଡସ୍, ଆମ ଲାଇଫ୍ର ଗୋଟେ ନେସେସିଟି, ବେସିକ୍ ନେସେସିଟି ହେଉଛି ଫୁଡ୍, ମାନେ ଖାଇବା। ତ ଏଇ ଖାଦ୍ୟ ଆମ ସ୍ୱାସ୍ଥ୍ୟର ଗୋଟେ ବଡ଼ ରକ୍ଷକ ହୋଇଥାଏ। ଯାହା ବି ସିଜନାଲ ଫ୍ରୁଟ୍ସ, ଭେଜିଟେବଲ ଆସୁଛି, ଋତୁ ଅନୁଯାୟୀ ଫଳ ଏବଂ ପନିପରିବା, ଏହିସବୁ ଖାଦ୍ୟ ଆମ ଶରୀରକୁ ଯାହା ବି ଭିଟାମିନ୍ ଆବଶ୍ୟକ ହୋଇଥାଏ, ଯାହା ବି ମିନେରାଲ୍ସ ଆବଶ୍ୟକ ହୋଇଥାଏ, ସେସବୁକୁ ଯୋଗାଇଥାଏ। ଏହି ସମୟରେ ପର୍ଯ୍ୟାପ୍ତ ପାଣି ପିଇବା ନିହାତି ଜରୁରୀ। ଖରା ହେଉ କି ବର୍ଷା, ସବୁ ଋତୁରେ ନିଜର ବଡିକୁ ହାଇଡ୍ରେଟ୍ ରଖିବା ନିହାତି ଦରକାର। ବଡି ଯଦି ଆମର ହାଇଡ୍ରେଟ୍ ରହୁଛି ପ୍ରପର ୱେରେ ତାହେଲେ ଆମ ବଡିର ଇମ୍ୟୁନିଟି ମଧ୍ୟ ଷ୍ଟ୍ରଙ୍ଗ ରହିଥାଏ, ଯାହାଦ୍ୱାରା ଆମେ ପ୍ରତ୍ୟେକ ଋତୁକୁ ଏଞ୍ଜୟ କରିପାରିଥାଉ ଏବଂ ପ୍ରତ୍ୟେକ ଋତୁରୁ ରୋଗରୁ ମଧ୍ୟ ବଞ୍ଚିପାରିଥାଉ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ସୋ ଚାଲିଛି ଆଜି ଚର୍ଚ୍ଚାରେ ନା ଆଜି ଚର୍ଚ୍ଚାରେ ଆମେ ଚର୍ଚ୍ଚା କରୁଛି କି ଆପଣଙ୍କୁ ଯେତେବେଳେ ଟେନସନ୍ ଲାଗେ ସେତେବେଳେ ଆପଣ କ'ଣ କରନ୍ତି, ଏକୁଟିଆ ବସିବାକୁ ଭଲ ପାଆନ୍ତି ନା କାହା ସହିତ ସେୟାର କରି ଦୁଃଖ ବାଣ୍ଟିଦେଲେ ଆପଣଙ୍କୁ ହାଲକା ଲାଗେ, ଏ ବିଷୟରେ କହିବା ପାଇଁ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ନୀଳମାଧବ ଶତପଥୀ ଫୁଲନଖରା କଟକରୁ ଲେଖିଛନ୍ତି। ଟେନସନ୍ ଆଉ ପ୍ରୋବ୍ଲେମ୍ ତ ମଣିଷ ଜୀବନର ପାର୍ଟ, ଆଉ ଟେନସନ୍ ବେଳେ ମୁଁ ଅଧିକାଂଶ ସମୟରେ ମୋ ବାପାଙ୍କ ସହିତ ସେୟାର କରେ ଆଉ ସେ କିଛି ଭଲ ଆଡଭାଇସ୍ ଦିଅନ୍ତି, ନହେଲେ ନିଜ ସହିତ ଏକାନ୍ତରେ ବସି ପ୍ରୋବ୍ଲେମ୍ ବିଷୟରେ ଭାବିକି ସର୍ଟ ଆଉଟ୍ କରିବାକୁ ଟ୍ରାଏ କରେ। ବଡ଼ କଥା ହେଲା ଟେନସନ୍ ଆମ ଲାଇଫକୁ ଅଳ୍ପ ସମୟ ପାଇଁ ଆସିଥାଏ ଆଉ ସେତେବେଳେ ପେସେନ୍ସ ହିଁ ଜରୁରୀ ହୋଇଥାଏ, ନିଜକୁ ସମ୍ଭାଳିବାକୁ ପଡ଼ିଥାଏ। ଥ୍ୟାଙ୍କ ୟୁ ସୋ ମଚ୍ ନୀଳମାଧବ ଭାଇ ଆମ ସହିତ ଏତେ ସୁନ୍ଦର ମତାମତ ସେୟାର କରିଛନ୍ତି ଏବଂ ପରେ ପରେ ଯୋଡ଼ି ହୋଇଛନ୍ତି ଆମର ନିୟମିତ ଲିସନର ରାଜେନ୍ଦ୍ର ନନା ନୂଆ ଗାଁରୁ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍, ମୁଁ ଯେତେବେଳେ ଏକା ବସେ ଶିବଙ୍କ ପାଖରେ ବସେ, ଶିବଙ୍କ ବିଷୟରେ ଆଲୋଚନା କରେ, ଲୋକମାନେ ଶୁଣନ୍ତି ଏବଂ ଆପଣଙ୍କୁ ଆଜି ପ୍ରଭୁ ଜଗନ୍ନାଥ ସୁବର୍ଣ୍ଣ ପ୍ରାପ୍ତି ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଏଥିରେ ରାଜେନ୍ଦ୍ର ନନା ଏବଂ ମେସେଜ କରିଥିଲେ ଆମକୁ। ସୋ ମୋର ବାସ୍ ଗୋଟେ ହମ୍ବଲ ରିକ୍ୱେଷ୍ଟ ମୋର ସବୁ ଲିସନର ମାନଙ୍କୁ କି ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଯଦି ଆମେ ଆପଣମାନଙ୍କ ପାଇଁ ଏତେ ସମୟ ଚିନ୍ତା କରି ଏତେ ରିସର୍ଚ୍ଚ କରି କିଛି ଟପିକ ଆପଣମାନଙ୍କୁ ସୁହାଇଲା ଭଳି, ଆପଣମାନଙ୍କୁ ଏଣ୍ଟରଟେନ୍ କଲା ଭଳି ଏବଂ ଏଜୁକେଟ୍ କଲା ଭଳି ଆଣୁଛୁ, ତାହେଲେ ପ୍ଲିଜ୍ ଆପଣମାନେ ମଧ୍ୟ ବିଷୟ ସମ୍ପର୍କିତ ମତାମତ ଲେଖିକି ହିଁ ଆମକୁ ପଠାନ୍ତୁ, ଯାହାଦ୍ୱାରା କି ଅନ୍ୟ ଲିସନର ମାନେ ବି ଶୁଣିକି ଏ ବିଷୟରେ ସଚେତନ ହେଇପାରିବେ ଏବଂ ଆମେ ମଧ୍ୟ ଆପଣଙ୍କ ମେସେଜଟିକୁ ଏଇ ଶୋରେ ସ୍ଥାନ ଦେଇପାରିବୁ। ସୋ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଆପଣମାନେ ଟପିକ ରିଲେଟେଡ୍ ହିଁ ଲେଖିକି ପଠାନ୍ତୁ ଆମ ପାଖକୁ। ସୋ ଜାରି ରହିଛି ଆଜି ଚର୍ଚ୍ଚାରେ, ଆଣ୍ଡ ଆଜି ଚର୍ଚ୍ଚାରେ ଆମେ ଚର୍ଚ୍ଚା କରୁଛେ କି ଆପଣଙ୍କୁ ଟେନସନ୍ ଲାଗିଲେ ଆପଣ କ'ଣ କରନ୍ତି, ଏକୁଟିଆ ବସିବାକୁ ଭଲ ପାଆନ୍ତି ନା କାହା ସହିତ ସେୟାର କରିଦିଅନ୍ତି ଆପଣଙ୍କର ଟେନସନ୍କୁ। ସୋ ଏ ବିଷୟରେ ଏସ୍ଏମ୍ଏସ୍ କରନ୍ତୁ, ନିଜର ଏସ୍ଏମ୍ଏସ୍ ବକ୍ସକୁ ଯାଇ ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ମେସେଜ୍ଟି, ଆପଣଙ୍କ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ନମ୍ବର 09495963210। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ନମ୍ବର 8895254200।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଚର୍ଚ୍ଚାରେ ଯୋଡ଼ି ହୋଇଯାଇଛନ୍ତି ସିଡିଏ ସେକ୍ଟର ଇଲେଭେନ କଟକରୁ ଚନ୍ଦନ ମିଶ୍ର ଲେଖିଛନ୍ତି ପ୍ରଣାମ ଆପଣଙ୍କୁ ମଧ୍ୟ ପ୍ରଣାମ କର୍ମମୟ ଜୀବନ ଭିତରେ ମନୁଷ୍ୟ ଖୋଜିଥାଏ ସାମାନ୍ୟ ଅବସର ଖୋଜି ସାମାନ୍ୟ ଆତ୍ମୀୟତା ଭରା ପରିବେଶ ଗୋଟେ ପକ୍ଷରେ ଜଞ୍ଜାଳମୟ ଜୀବନ ସହିତ କିଛି ମାନସିକ ଚାପ ମାନବ ଜୀବନକୁ ଆଜି କରିଦେଉଛି ଅତ୍ୟନ୍ତ ଜଟିଳ ଭରା ଗୋଲକ ଧନ୍ଦା ବେଳେବେଳେ ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମାନବ ବିଜ୍ଞାନ ବଳରେ ବଳିୟାନ ଏହି ମାନବ ପରିସ୍ଥିତିର ଚାପରେ ମଧ୍ୟ ହୋଇଯାଉଛି ସମ୍ପୂର୍ଣ୍ଣ ଅସହାୟ ଏବଂ କି କର୍ତ୍ତବ୍ୟ ବିମୁଢ଼ ଆଉ ସେ କିଛି ସମୟ ପାଇଁ ହୋଇଯାଏ ସ୍ଥାଣୁ ସ୍ଥିତିହୀନ ପରି ନିହାତି ସେ ଖୋଜି ହୃଦୟର ଉତ୍ତର ବା ସହଯୋଗୀ ଆତ୍ମୀୟ ସ୍ୱଜନଙ୍କ ପରାମର୍ଶ ଏଭଳି ପରିବେଶରେ ମୋର ବ୍ୟକ୍ତିଗତ ମତ ହେଉଛି ମୁଁ କିଛି ସମୟ ନିଜକୁ ସ୍ଥିତପ୍ରଜ୍ଞ କରି ମୁଦ୍ରିତ ଚକ୍ଷୁରେ ପରମବ୍ରହ୍ମ ପରମେଶ୍ୱରଙ୍କୁ ସ୍ମରଣ କରି ନିଜ ଉପରେ ବିଶ୍ୱାସ ରଖି ପ୍ରଭୁଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ଚେଷ୍ଟା କରେ କାରଣ ମୁଁ ଜାଣିଛି ଭାଗବତରେ ସେହି ଉକ୍ତି କରି କରାଉଥାଏ ମୁଁ ହିଁ ମୁଁ ବିନୁ ଅନ୍ୟ ଗତି ନାହିଁ ରୀତିରେ ମୁଁ ମୋର ସମସ୍ୟାଗୁଡ଼ିକୁ ଈଶ୍ୱର ପ୍ରତି ମୁଁ ମୋର ଗୁରୁଜନ ତଥା ବୟୋଜ୍ୟେଷ୍ଠଙ୍କ ସହ ଆଲୋଚନା କରେ କାରଣ ମୁଁ ଜାଣିଛି ଅଭିଜ୍ଞ ବ୍ୟକ୍ତି ଜୀବନର ପ୍ରତିଟି ସୋପାନରେ ଦିଗ୍ଦର୍ଶନ ଦେଇପାରନ୍ତି ଏପରିକି ମୋଠାରୁ ସାନମାନଙ୍କ ନିକଟରୁ ବେଳେବେଳେ ବହୁତ ସମସ୍ୟାର ସମାଧାନ ମଧ୍ୟ ପାଇଛି ତେଣୁ ମୁଁ ଈଶ୍ୱରଙ୍କ ବିଚାର ଉପରେ ବିଶ୍ୱାସ ରଖିବା ସହିତ ଅନ୍ୟ ଶୁଭକାଂକ୍ଷୀ ତଥା ନିଜର ପରିବାର ସଦସ୍ୟମାନଙ୍କର ପରାମର୍ଶ ଗ୍ରହଣ କରେ ବା ବହୁତ ସୁନ୍ଦର କଥା ଲେଖିଛନ୍ତି ବଡ଼ ହୁଅନ୍ତୁ ବା ସାନ ହୁଅନ୍ତୁ ପରାମର୍ଶ କେହି ବି ଦେଇପାରନ୍ତି ନିଜ ନିଜର ଅନୁଭୂତିରୁ ସୋ ସେୟାର କରିବା ମଧ୍ୟ ଉଚିତ ସୋ ଏଇଥିଲେ ଚନ୍ଦନ ମିଶ୍ର ଏବଂ ଏତେ ସୁନ୍ଦର କଥା ଆମକୁ ଲେଖିକି ପଠାଇଥିଲେ ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ ଏବଂ ପରେ ପରେ ଆମ ସହିତ ଯୋଡ଼ି ହୋଇଛନ୍ତି ରାହସ କୁମାର ବେହେରା ଢେଙ୍କାନାଳରୁ ଲେଖିଛନ୍ତି ଟେନସନ ବା ମାନସିକ ଚାପ ମଣିଷ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଜୀବନ ଅଛି ତ ଅସୁବିଧା ଅଛି ଟେନସନକୁ ବାଏ ବାଏ କରିବା ପାଇଁ ନିଜକୁ ସମ୍ଭାଳି ଆଗକୁ ଦେଖିବାକୁ ହେବ କାହିଁକି ନା ଜୀବନ ଉତ୍ଥାନ ପତନର ଖସଡ଼ା ପଥ ମୁଁ ଟେନସନ ବେଳେ ଭଜନ ଓ ଭଲ ଭଲ ଗୀତ ଶୁଣି ନିଜକୁ ସମ୍ଭାଳିବାକୁ ଚେଷ୍ଟା କରେ ଥ୍ୟାଙ୍କ ୟୁ ସୋ ମଚ୍ ସୋ ଯଦି ଟେନସନ ବେଳେ ଗୀତ ଶୁଣିବା ଦ୍ୱାରା ଆପଣମାନଙ୍କୁ ମିଳୁଛି ଟିକେ ଶାନ୍ତି ବା ପିସ୍ ତ ତାହେଲେ ତ ଆମେ ହିଁ ସବୁଠୁ ବେଟର ଅପସନ୍ କାହିଁକି ନା ଆପଣଙ୍କ ସହିତ ଅଛନ୍ତି ଆମେ ମାନେ ମ୍ୟୁଜିକାଲି ୟୋର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସହିତ ଯୋଡ଼ି ହେଇଥାନ୍ତୁ ଆମ ସହିତ ଏମିତି ନିଜକୁ ଏଣ୍ଟରଟେନ୍ କରୁଥାନ୍ତୁ ମନେ ରଖିଥାନ୍ତୁ ଟେନସନ୍ ଆଜି

ଅଛି, କିନ୍ତୁ କାଲିକି ଚାଲିଯିବ। ବଟ୍ ଭଲ ସମୟ ନିହାତି ଆମ ସହିତ ରହିବ ଏବଂ ସବୁ ମୁହୂର୍ତ୍ତକୁ ଆମେ ଏନ୍ଜୟ କରିବା ଉଚିତ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ। ଦିଲ୍ ସେ ଦିଲ୍ ତାକ।

0: ସୋ ଟାଇମ୍ ହେଇଯାଇଛି ଏଇଠି ହିଁ ଏଣ୍ଡ କରିବା ଶୋ ଆଜି ଚର୍ଚ୍ଚାରେ। ଯେଉଁମାନେ ଆଜି ଚର୍ଚ୍ଚାରେ ଆମ ପାଖକୁ ପଠାଇଥିଲେ ଏସ୍ଏମ୍ଏସ୍ ସମସ୍ତଙ୍କୁ ଦିଲ୍ ସେ ଥ୍ୟାଙ୍କ ୟୁ, ଏବଂ ଯେଉଁମାନେ ଆଜି ଆମକୁ ଶୁଣୁଛନ୍ତି ସମସ୍ତଙ୍କୁ ଦିଲ୍ ସେ ଥ୍ୟାଙ୍କ ୟୁ। ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ। ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ। ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍କରଣ କରାଯାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ

0: ସେବାକୁ ଉତ୍ସର୍ଗୀକୃତ ରହିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିକ୍ରମ ଏକର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି। ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ ପାଞ୍ଚ ଜଣଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱପ୍ନ, ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସ୍ ଉପରେ ଆଲୋକପାତ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃ ଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀ କୋ ସାମନେ ଲାତା ହୈ। ୟେ ଭୋ ଲୋଗ୍ ହୈ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହୈ। ଆଜ କେ ଦିନ ମେରା ଆଗ୍ରହ ହୈ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଔର ସଶକ୍ତ କରେ।
0: ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

0: କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 ମସିହା କାର୍ଗିଲ୍ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍କାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲ୍ତାଲ୍ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହଲଗାମ୍ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ଭାଦଦାତା କହିଛନ୍ତି, ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0ରେ ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍କରଣ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Naresh Magu with the Midday News. The headlines. Prime Minister Narendra Modi remembers brave hearts of the nation on Kargil Vijay Divas today, says their sacrifices for the nation fill everyone with pride. In his Mann Ki Baat program, Mr. Modi lauds collective perseverance of Indian scientists and engineers, leading to country scaling new heights in defense production and space sector. Mr. Modi says he is proud of the nation's youth power, who've been performing exceptionally well in sports events and international Olympiads. President Draupadi Murmu and Vice President C.P. Radhakrishnan lead the nation in paying tributes to country's brave soldiers for their supreme sacrifices during Kargil War. Government urges Indian nationals to assess the prevailing security situation before accepting assignments on commercial vessels operating in the Black Sea region. And IMD issues red alert for extremely heavy rainfall over central Maharashtra and Odisha today. Prime Minister Narendra Modi remembered the brave hearts of the nation today on the occasion of Kargil Vijay.

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣାଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରୀ ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍କରଣ କରାଉଛି। କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟର ସାଇକେଲ ର୍ୟାଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ ଏହି ପ୍ରସଙ୍ଗରେ ମୋଟର ସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ, ଡିଆର୍ଡିଓ ପକ୍ଷରୁ ଉଷା ଓ ପିନାକ୍ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିବା ସହିତ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ ପ୍ରଶଂସା କରି କହିଥିଲେ,
1: ଜନେ କେ ଇସ୍ ଅଭିଯାନ କୋ ଜନ ଆନ୍ଦୋଳନ ବନାଏ। ମୁଝେ ବହୁତ ଖୁସି ହେ କି ଗାଁ ହୋ ୟା ସହର, ହର ଜଗହ ଲୋଗୋନେ ବଢ଼ ଚଢ଼ କର ଭାଗିଦାରୀ କି ହେ। ଛତିଶଗଡ଼ କେ କୋରବା, ଓଡ଼ିଶା କେ ଭୁବନେଶ୍ୱର ଓ ଆନ୍ଧ୍ରପ୍ରଦେଶ କେ ବିଜୟନଗରମ ଇସ୍ ଅଭିଯାନ କେ ଉତ୍ସାହଜନକ ପରିଣାମ ଦିଖାଇ ଦେ ରହେ। ଆଇଏ ହମ୍ ଭି ଅପନେ ଆସ ପାସ କିସି ଏକ ତାଲାବ, କୁଏ ୟା ବାବଡ଼ି କି ଜିମ୍ମେଦାରୀ ଲେ, ପାନି କି ହର ବୁନ୍ଦ ବଚାଏ।
0: କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି।

0: କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦୀ, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋ କି କାହାନୀକୁ ସାମ୍ନେ ଲାତା ହେ। ୟେ ଭୋ ଲୋଗ ହେ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହେ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଆପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଅର୍ ସଶକ୍ତ କରେ।
0: ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର୍ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଚଳିତ ବର୍ଷ ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍କାରକୀଠାରେ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସଶସ୍ତ ବାହିନୀର ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ବୀର ଯୋଦ୍ଧାମାନଙ୍କ ଅଦ୍ୱିତୀୟ ପରାକ୍ରମ, ଅଟଳ ସଂକଳ୍ପ ଏବଂ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରମ୍ପରାର ଅତୁଳନୀୟ ଉଦାହରଣ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି, ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ନିର୍ବାହ କରିବି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ, ବଣ୍ଟନ ବ୍ୟବସ୍ଥା, ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ 1କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା' ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍କୋଚିତ କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷା

0: ଶୁଣନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ଭି ହେ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ୍ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: हे प्रभु, ए मासरे भी एते इलेक्ट्रिक बिल केमिति देबी?
3: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
2: सतरे भाई?
3: हां भाई, मात्र 1875 टंका रे। पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
4: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800 3457 718 रे जोगाजोग करंतु।

ହଁ ସାଥୀ, ଆଜି ଆମେ ନତମସ୍ତକ ହୋଇ ସ୍ମରଣ କରୁଛୁ ସେହି ବୀର ସନ୍ତାନମାନଙ୍କୁ, ଯେଉଁମାନେ ଆଜି ନିଜକୁ ଉତ୍ସର୍ଗ କରି ଆମର ଆସନ୍ତାକାଲିକୁ ସୁରକ୍ଷିତ କରିଥିଲେ।

ଚାଲିଛି ମୋ ଦେଶ ଶୁଭି ଅଛି ଆପଣଙ୍କ ସହିତ ଏବଂ ଆଜି ଆମେ କଥା ହେଉଛେ ସେଇ ଆମ ଭାରତ ଦେଶର ଅମର କାହାଣୀ କାର୍ଗିଲ ବିଜୟ ବିଷୟରେ। ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଚ୍ଚରେ ଭରପରେ ବରଫରେ ଢଙ୍କା କଠିନ ପାହାଡ଼ ଉପରେ ଲଢ଼ି କେବଳ ଶକ୍ତିର ପରୀକ୍ଷା ନୁହେଁ ସାଥୀ, ଥିଲା ଇଚ୍ଛା ଶକ୍ତିର ବି ପରୀକ୍ଷା। ପ୍ରତ୍ୟେକ ପଦକ୍ଷେପ ସହିତ ଥିଲା ବିପଦ, ତଥାପି ଆମର ଯବାନମାନଙ୍କ ଆଖିରେ ଥିଲା କେବଳ ଗୋଟିଏ ସ୍ୱପ୍ନ, ତ୍ରିରଙ୍ଗାର ସମ୍ମାନ। ସେମାନଙ୍କ ଅଦମ୍ୟ ସାହସ ଆଜି ବି ପ୍ରତ୍ୟେକ ଭାରତୀୟକୁ ପ୍ରେରଣା ଦିଏ। ଏହି ବିଜୟ ଆମକୁ ଶିଖାଏ ଦୃଢ଼ ସଂକଳ୍ପ ସାମ୍ନାରେ କୌଣସି ବି ପରିସ୍ଥିତି ବଡ଼ ନୁହେଁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶ ବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସି ଦିଲଦାର ସୋ ଚାଲିଛି ମୋ ଦେଶ ସୁଭି ଅଛି ଆପଣଙ୍କ ସହିତ କଥା ହେଉଛି ଆଜି ଆମେ ସେ ଅମର ବୀରତ୍ୱର କାହାଣୀ କାର୍ଗିଲ ବିଜୟ ବିଷୟରେ। କାର୍ଗିଲ ବିଜୟ ଦିବସ ମନେ ପଡ଼ିଲେ ମନେ ପଡ଼ନ୍ତି କ୍ୟାପ୍ଟେନ୍ ବିକ୍ରମ ବାତ୍ରା ଏବଂ ତାଙ୍କର ଅଦମ୍ୟ ସାହସ, କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ ଏବଂ ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଗ୍ରେନେଡିୟର ଯୋଗେନ୍ଦ୍ର ସିଂ ଯାଦବ ତାଙ୍କର ଅସୀମ ବୀରତା, ଆଉ ଏମିତି

ଅନେକ ଜଣା ଅଜଣା ବୀରଙ୍କର ବଳିଦାନ। ସେମାନଙ୍କର ବଳିଦାନ ଆମକୁ ମନେ ପକାଇ ଦିଏ ଯେ ଦେଶପ୍ରେମ କେବଳ ଶବ୍ଦ ନୁହେଁ, ଏହା ଜୀବନ ଦର୍ଶନ। ସେମାନଙ୍କ ନାଁ ସମୟ ସହିତ କେବେ ବି ମଳିନ ହେବ ନାହିଁ। ସେମାନେ ଚିରଦିନ ପାଇଁ ଆମ ହୃଦୟର ନାୟକ। ତାଙ୍କ ନାଁ ଭାରତର ଗୌରବମୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।

ଯଦି ଆଜି ଯେତେବେଳେ ଆମେ ସ୍ୱାଧୀନ ଆକାଶ ତଳେ ନିଶ୍ଚିନ୍ତ ନିଶ୍ୱାସ ନେଉଛି, ସେହି ନିଶ୍ୱାସରେ ମିଶିଛି ଅନେକ ବୀରଙ୍କ ସ୍ୱପ୍ନ, ପରିଶ୍ରମ ଓ ବଳିଦାନ। ସେମାନଙ୍କ ପରିବାରର ତ୍ୟାଗକୁ ମଧ୍ୟ ଆଜିର ଦିନରେ ଆମେ ସମ୍ମାନ ଜଣାଉଛେ, କାହିଁକିନା ଜଣେ ସୈନିକର ସାହସ ପଛରେ ଥାଏ ଗୋଟିଏ ପରିବାରର ଧୈର୍ଯ୍ୟ, ଆଶୀର୍ବାଦ ଏବଂ ବିଶ୍ୱାସ। ସେମାନଙ୍କ ପାଇଁ ଆଜିର ଦିନ ଯେତିକି ଗର୍ବର ସେତିକି ସ୍ମୃତିର ମଧ୍ୟ। କେଉଁ ମା ଲୁହ ପୋଛି ହରାଇଛି ତାର ପୁଅକୁ, କେଉଁ ସ୍ତ୍ରୀ ହରାଇଛି ତାର ପ୍ରାଣପ୍ରିୟକୁ, କେଉଁ ଭଉଣୀ ହରାଇଛି ତାର ସୁରକ୍ଷା କବଚ କେବଳ ସେଇ ମାଟି ମାର ସୁରକ୍ଷା ପାଇଁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ଆଣ୍ଡ ଶୁଭି ଅଛି ଆପଣଙ୍କ ସହିତ। ସାଥୀ, ଦେଶପ୍ରେମ କେବଳ ସୀମାରେ ଠିଆ ହୋଇ ଲଢ଼ିବାରେ ସୀମିତ ନୁହେଁ। ଜଣେ ଶିକ୍ଷକ ଭଲ ଶିକ୍ଷା ଦେଲେ, ଜଣେ ଡାକ୍ତର ସଚ୍ଚାଇର ସହିତ ରୋଗୀଙ୍କ ସେବା କଲେ, ଆଉ ଜଣେ କୃଷକ ନିଷ୍ଠାର ସହିତ ଚାଷ କଲେ, ବା ଜଣେ ସାଧାରଣ ନାଗରିକ ନିଜର କର୍ତ୍ତବ୍ୟ ପାଳନ କଲେ, ସେଥିରେ ବି ଲୁଚି ରହିଥାଏ ଦେଶପ୍ରେମ। କାର୍ଗିଲ୍ ବୀରମାନେ ଆମକୁ ସବୁଠୁ ବଡ଼ ଶିକ୍ଷା ଏହା ହିଁ ଦେଇଯାଇଛନ୍ତି। ଆଜିର ପିଢ଼ି ପାଇଁ କାର୍ଗିଲ୍ କେବଳ ଇତିହାସର ଗୋଟିଏ ଅଧ୍ୟାୟ ନୁହେଁ, ବରଂ ପ୍ରେରଣାର ଗୋଟିଏ ଜୀବନ୍ତ ଉଦାହରଣ। ଜୀବନରେ ଯେତେ ବାଧା ଆସୁନା କାହିଁକି, ହାର ନ ମାନି ଆଗକୁ ବଢ଼ିବାର ଆତ୍ମବିଶ୍ୱାସ ହିଁ ଏହି କାହାଣୀ ଆମକୁ ଦିଏ। ସ୍ୱପ୍ନ ବଡ଼ ହେଲେ ସାହସ ବି ବଡ଼ ହେବା ଦରକାର, ଆଉ ସେହି ସାହସର ନାଁ ହେଉଛି କାର୍ଗିଲ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ହୃଦୟର କୋଣ ଗୋଟେ ଗୀତ, ହୃଦୟର କୋଣରେ ଗୋଟିଏ ଗୀତ ନୀରବ ହୋଇ ଗାଏ, ସ୍ମୃତିର ସୁରେ ଭିଜା ମନ ଧୀରେ ଧୀରେ ହସାଏ, କେବେ ଲୁହର ବୁନ୍ଦା ହୋଇ ଆଖିପତେ ଛରେ, କେବେ ଖୁସିର ଆଲୋକ ହୋଇ ଜୀବନକୁ ଭରେ, ଶବ୍ଦ ବିନା ସେ ଗୀତ ଗାଏ ମନର ଗଭୀରତାରେ। ସତୀ ଜୀବନରେ ପ୍ରେମ ଆସିଲେ ହୃଦୟର ଗୀତ ଆହୁରି ମଧୁର ହୋଇଯାଏ। ପ୍ରେମ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ, ଏ ପ୍ରେମ ମା ପ୍ରତି ହୋଇପାରେ, ବାପାଙ୍କ ପ୍ରତି ହୋଇପାରେ, ବନ୍ଧୁମାନଙ୍କ ପ୍ରତି ହୋଇପାରେ, ମାଟି ପ୍ରତି ହୋଇପାରେ, ଜୀବନ ପ୍ରତି ମଧ୍ୟ ହୋଇପାରେ। ଯେଉଁଠି ପ୍ରେମ ଅଛି ସେଠି ଗୀତ ଅଛି। ପ୍ରେମ ହୃଦୟକୁ କୋମଳ କରିଦିଏ ଆଉ ଜୀବନକୁ ସୁନ୍ଦର କରିଦିଏ। ଏକ ଛୋଟ ହସ, ପଦୁଟିଏ ସ୍ନେହଭରା କଥା, କିମ୍ବା ଗୋଟିଏ ସହାନୁଭୂତି ଯେଉଁ ସ୍ପର୍ଶ, ଏ ମଧ୍ୟ ହୃଦୟରେ ଏକ ନୂଆ ଗୀତ ସୃଷ୍ଟି କରିପାରେ।

ହୃଦୟରେ ଗୀତ ସବୁବେଳେ ଖୁସି ରହିନଥାଏ, କେବେ କେବେ ମଧ୍ୟ ଦୁଃଖ ଗୀତ ଏକ ସୁନ୍ଦର ଗୀତ ହୋଇ ହୃଦୟରେ ବସିଯାଏ। ଜୀବନରେ ଏମିତି କିଛି ମୁହୂର୍ତ୍ତ ଆସେ ଯେତେବେଳେ ଆମେ ହରାଇଥିବା ମଣିଷକୁ ମନେ ପକାଉ, ଅଧୁରା ରହିଯାଇଥିବା ସ୍ୱପ୍ନକୁ ମନେ ପକାଉ, କିମ୍ବା କହିପାରିନଥିବା କଥାକୁ ଭାବୁ। ସେତେବେଳେ ହୃଦୟ ନିଜେ ଗୋଟିଏ ନିରବ ଗୀତ ହୋଇଯାଏ, ଆଉ ନିରବ ଗୀତ ହୋଇ ଗାଇବାରେ ଲାଗେ। ସେ ଗୀତରେ ଶବ୍ଦ ନଥାଏ, କିନ୍ତୁ ଅନୁଭୂତି ଥାଏ। ଅନେକ ସମୟରେ ଆମେ ଏକା ଘରେ ବସି ରହିଥାଉ, କିନ୍ତୁ ଭିତରେ ଭିତରେ ହୃଦୟ ଅତୀତର କାହାଣୀ କହୁଥାଏ। ସେ ଦୁଃଖ ଆମକୁ ଭାଙ୍ଗିଦେବା ପାଇଁ ନୁହେଁ, ବରଂ ଆମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ହୃଦୟର ଏହି ଗୀତ ଆମକୁ ଶିଖାଏ ଯେ ଜୀବନର ପ୍ରତ୍ୟେକ ଅଧ୍ୟାୟର ନିଜସ୍ୱ କିଛି ସୌନ୍ଦର୍ଯ୍ୟ ରହିଛି।

ସାଥି ଆଜିର ହୃଦୟରେ ଗୀତ ଏ ଯେଉଁ ଅନ୍ତିମ ଯାତ୍ରାରେ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଆପଣମାନଙ୍କୁ ଏତିକି କହିବାକୁ ଚାହିଁବ ଯେ ପ୍ରତ୍ୟେକ ମଣିଷର ହୃଦୟରେ ଏକ ଅମୂଲ୍ୟ ଗୀତ ରହିଛି। ସେ ଗୀତରେ ଥାଏ ପ୍ରେମ, ସ୍ମୃତି, ଆଶା, ବିଶ୍ୱାସ ଆଉ ଜୀବନର ଅନେକ ରଙ୍ଗ। ସମୟ ବଦଳିବ, ପରିସ୍ଥିତି ବଦଳିବ, ଲୋକମାନେ ଆସିବେ ଆଉ ଲୋକମାନେ ବି ଚାଲିଯିବେ, କିନ୍ତୁ ହୃଦୟର ସେ ଗୀତ ଚିରଦିନ ଆମ ସହିତ ରହିଯିବ। ଯେତେବେଳେ ମନ ଭାଙ୍ଗିଯିବ ସେ ଗୀତ ଆମକୁ ସାହସ ଦେବ, ଯେତେବେଳେ ମନ ଖୁସି ହେବ ସେ ଗୀତ ଆମକୁ ଆହୁରି ଆହୁରି ଆହୁରି ହସେଇବ, ସୁନ୍ଦର କରିଦେବ ଆମ ଜୀବନକୁ। ତେଣୁ ନିଜ ହୃଦୟର ସ୍ୱରକୁ ଶୁଣନ୍ତୁ, ନିଜ ଜୀବନର ଗୀତକୁ ଭଲ ପାଆନ୍ତୁ ଆଉ ପ୍ରତ୍ୟେକ ଦିନକୁ ଗୋଟିଏ ନୂଆ ସ୍ୱର ପରି ବଞ୍ଚନ୍ତୁ। ଆଶା କରୁଛି ଆଜିର ଏହି ଅନୁଭୂତି ଆପଣଙ୍କ ମନକୁ ହୃଦୟକୁ ସ୍ପର୍ଶ ନିଶ୍ଚୟ କରିଥିବ। ତେବେ ସମୟ ବିଷୟରେ ଦ୍ୱାରା ଚାଲନ୍ତୁ ଶୁଣିବା ସୋଲିଲା ଆଫ୍ଟରନୁନ୍ର ଏହି ମିଠା ମୁହୂର୍ତ୍ତର ଶେଷ ଗୀତ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତାକ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

హాయ్ ఫ్రెండ్స్, ట్యూన్కొచ్చింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్. స్వాగతం అప్పుడు మనకు ఆజిన డైలిన్ లైవ్ చిట్చాట్ కార్యక్రమకు. ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଟପିକ୍ ରହିଛି. ଆପଣ କେବେ ରୋଷେଇ କରିଛନ୍ତି କି? ହଁ, ଯଦି ରୋଷେଇ କରିଛନ୍ତି ତେବେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି କେମିତି ଥିଲା ସେ ସମ୍ପର୍କରେ ଏଫ୍ଏମ୍ ରେନ୍ବୋ ସହିତ ଆପଣ ଆପଣଙ୍କ ମନର କଥା କହିପାରିବେ. ବହୁତ ସଂକ୍ଷିପ୍ତ ଭାବରେ କହିବାକୁ ଚେଷ୍ଟା କରିବେ. ଯଦି ଆପଣମାନଙ୍କ ଭିତରୁ କେହି ବି ଯେଉଁମାନେ ଚାହୁଁଛନ୍ତି ଏଫ୍ଏମ୍ ରେନ୍ବୋ ସହିତ ଆଜି ଯୋଡ଼ି ହେବା ପାଇଁ, ଯଦି ରୋଷେଇ ସେମାନେ କରିନାହାନ୍ତି ତାହେଲେ ପ୍ଲିଜ୍ ଆଜି ପାଇଁ ସେମାନେ ଚେଷ୍ଟା କରିବେ ଏଫ୍ଏମ୍ ରେନ୍ବୋ ସହିତ ନ ଯୋଡ଼ି ହେବା ପାଇଁ. ଯେଉଁମାନେ ଚାହୁଁଛନ୍ତି, ମାନେ ରୋଷେଇ କରିଛନ୍ତି, ସେମାନଙ୍କ ଜୀବନରେ ଛୋଟ ଛୋଟ ଅନୁଭୂତି ରହିଛି, ଖୁସି ହେଉ ଦୁଃଖ ହେଉ କିଛି ନା କିଛି ଅନୁଭୂତି ରହିଛି ରୋଷେଇକୁ ନେଇକି, ଫାର୍ଷ୍ଟ ରୋଷେଇକୁ ନେଇକି, ସେମାନେ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇପାରିବେ. ଆଉ ଥରେ କହି ରଖିବୁ ଯେ ଯେଉଁମାନେ ଆମ ସହିତ ଏଫ୍ଏମ୍ ରେନ୍ବୋରେ ଏହି ଟପିକ୍କୁ ନେଇକି କିଛି କହିବାକୁ ଚାହୁଁଛନ୍ତି, ସେମାନେ ସିଧାସଳଖ ସେମାନଙ୍କର କଥାକୁ ଉପସ୍ଥାପନ କରନ୍ତୁ, ରଖନ୍ତୁ, ସେମାନଙ୍କ ପରିଚୟ ଟିକେ ଦିଅନ୍ତୁ, ତାପରେ ସେମାନେ ସେମାନଙ୍କର କଥାକୁ ସିଧା ଟପିକ୍ ସମ୍ପର୍କିତ ସେମାନଙ୍କ ମନର କଥାକୁ ଆମ ସହିତ ସେୟାର କରିପାରିବେ. ଆମ ନମ୍ବର ହେଉଛି 06712303153. ନମ୍ବରଟି ଅଥରେ କହି ରଖୁଛୁ 06712303153. ପ୍ରଶ୍ନଟି ଅଥରେ ହେଲା, କହି ରଖୁଛୁ, ଆପଣ କେବେ ରୋଷେଇ କରିଛନ୍ତି କି? ପ୍ରଥମ ଥର ରୋଷେଇ କରିବାର ଅନୁଭୂତି କେମିତି ଥିଲା?

0: साथी आपणमानको स्वागत आजर कार्यक्रमको डाइलिन लाइभ चिटचाट कार्यक्रमको डाइलिन लाइभ चिटचाटरे आपणमानको पय टॉपिक रहिछि आपण केबे रोसेई करिछन्ति कि प्रथम थरो रोसेई करिवार अनुभूति केमिति थिला ए संपर्कर संकेत भरे आपणको मनर कथा आमसित एफएम रेनबो सहित शेयर करि परिबे त वर्तमान आमसित के अछन्ति फोन लाइन रे देखिबा हेलो
1: हेलो शुभ संध्या भाई नमस्कार
0: शुभ संध्या नमस्कार के कोउछंती कोउट कोउछंती आपनको परिचय दे
1: रेडियो सम्राट मन्ना पंडा कोटिला कनापुर जावसमर कदा पवित्र आधार पणार हार्दिक शुभेच्छा शुभकामना आपनको आपनको पूरा टीम मोर सब सता भाई बणी
0: आपनको मध्ये बहुत बहुत शुभेच्छा कोन कहबे मुना भाई आज रो टॉपिक
1: संपर्क देखंतु आज वाला सुंदर विषय वस्तु रखे रसे देखंतु हम त ब्राह्मण राम त रसे हमरा अति କିନ୍ତୁ ମୁଁ ଯେତେବେଳେ ରୋଷେଇ କଥା 1994 ମସିହା କଥା କହୁଛି ମୁଁ ତ ଇବ୍ରାହିମ ମଠରେ ଗୋଟେ ଜଗନ୍ନାଥ ମନ୍ଦିର ଥିଲା ଆମେ ସେ ମଠରେ ଯାଇକି ରହିଥିଲେ ପ୍ରଥମ ଦିନ ସେ ଘରେ ଦେଖିଥିଲି ରୋଷେଇ ଘରେ କେବେ କରିନଥିଲି ଡାଇରେକ୍ଟ ମଠରେ ରହିଲି ମୁଁ ସେଇଦିନ ରୋଷେଇ କରିଦେଲି ଭାତ ଡାଲମା ଖଟା କ୍ଷୀରି ଏବଂ ଛତୁ ତରକାରୀ
0: ନିଜେ କରିଥିଲି
1: ଭାତ ଠିକ ହେଇଥିଲା ଛତୁ ତରକାରୀଟା ଆମ୍ବଲ ପକାଇ ଜଳ କଥା ଠିକ ହେଇଥିଲା କିନ୍ତୁ ଡାଲମା ଖଟା କ୍ଷୀରି ଟିକେ ଲାଗି ଯାଇଥିଲା ତାପରେ ଖାଇଲା ବେଳେ କହିଲେ ଛତୁ ତରକାରୀଟା ଭଲ ହେଇଛି କିନ୍ତୁ ଏ ତିନିଟା ଟିକେ ଅବାଗିଆ ନୁଣିଆ କେତେବେଳେ ପାଞ୍ଚ ଆଣ୍ଡ
0: ହେଇଯାଇଥିଲା
1: କିନ୍ତୁ ଛତୁ ତରକାରୀ ଯେତେବେଳେ ସେ ମହନ୍ତ ହେରିକା ସବୁ ଖାଇଲେ ଲୋକ ଖାଇଲେ ବହୁତ ଖୁସି ହେଇଗଲେ
0: କେତେ ଲୋକ ସେଠି ଥିଲେ
1: ମତେ କହିଲେ ଆଗକୁ କେବେ ରୋଷେଇ କରୁଛୁ ମୁଁ କହିଲି ନାଇଁ ଘରେ କରିଥିଲା ମୁଁ ଦେଖିଦେଲି ଏଇଭଳି ରୋଷେଇ ଆଉ କିନ୍ତୁ କେମିତି କଣ ଜାଣିନେଲି ଦେଖିକି ଅନୁମାନ କରି ରୋଷେଇ କରିଦେଲି ତାହେଲେ ସେଇ ଦିନଠୁ ମୁଁ ତାପରେ ରାତିରେ ରୋଷେଇ କଲି କିନ୍ତୁ ଆଉ କେବେ ଭୁଲ ହେଇନି କିନ୍ତୁ ରୋଷେଇ ଆମେ ତ ଚାରି ଭାଇ ଆମର ସବୁ ରୋଷେଇଆ ସାନ ବାପା ରୋଷେଇଆ ସାନ ବାପା ସବୁ ରୋଷେଇ ଆମର ତ ରୋଷେଇ ଆମର ଅତି ବଂଶରେ
0: ଆଉ ମୁନା ଭାଇ ଗୋଟେ କଥା ଆମକୁ କହିବେ ଫର୍ଷ୍ଟ ଟାଇମ୍ ମଠରେ ରୋଷେଇ କଲେ କେତେ ଲୋକ ଥିଲେ ଘରେ କାହା ପାଖରୁ ଶିଖିଥିଲେ ସେଥିପାଇଁ ପଟାକିନା ଆପଣ ଯାଇକି ମଠରେ ଏତେ ଲୋକମାନଙ୍କ ପାଇଁ ସିଧାସଳଖ କରିବାର ସାହସ କଲେ ତାପରେ ଚିକେନ ପାଇଁ ବି କଲେ ଆଉ ଗୋଟେ ଦିନ କଲେ ତ ଏଇଟା କେମିତି ଶିଖିଥିଲେ ଘରେ ଶିଖିଥିଲେ ନା ଏମିତି ମନକୁ ମନ ଆପଣ
1: କହିଥିଲେ ଘରେ ଦେଖି ଅନୁମାନ କାହିଁକି ଆମେ ସବୁବେଳେ ରୋଷେଇ କରେ ମୁଁ ଯାଏ ଦେଖେ କିନ୍ତୁ ହାତ କେବେ ମାରି ନଥିଲି ଦେଖି ଦେଖି ମନ ଅଭ୍ୟାସ ହେଇଯାଇଥିଲା ଯାହା ମୁଁ ରୋଷେଇ କରିବା ହେଇଗଲା କିନ୍ତୁ ଛତୁ ଜଳ ଠିକ ହେଇଥିଲା କିନ୍ତୁ ଡାଲମା
0: ଓକେ ଧୀରେ ଧୀରେ ହବ ଏବେ ତ ପୁରା ପ୍ରମ୍ପ୍ଟ ହେଇସାରିଥିଲେ
1: ସେଥିପାଇଁ ମନ ଦୁଃଖ ହେଲା କିନ୍ତୁ ମନ ଦୁଃଖରେ ମତେ ଭଲ ଲାଗେ କାହିଁକି ଯଦି ଆମେ ଭୁଲ କଥା ଠିକ ଅଛି ନବାରେ ଆମେ କେମିତି ଭଲ କରିବା

0: କେତେ ପାଣି ଦିଆଯିବ ସେଟା କୋଷ୍ଟ ପାଠ ସେଇଟା ନଦେଲେ କଣ କରିବ?
1: ନିହାତି ନିହାତି ଏକଦମ ଠିକ କଥା।
0: କିଲେ ଡାଲି କି ଏ ଅଢେଇଶ ଡାଲି କି ଯୋଉ କିଲେ ପରିବା।
1: ଆଚ୍ଛା କେତେ ଜଣ ଖାଇବେ? କେତେ ଜଣ ଖାଇବେ?
0: ଦଶ ଜଣ ଖାଇବେ, କେତେ ଜଣ ଖାଇବେ?
1: ଆଚ୍ଛା
0: ଅଢେଇଶ ଡାଲି କି କିଲେ ପରିବା, କିନ୍ତୁ ବର୍ତ୍ତମାନ ଯୋଉ ଡାଇବେଟିସ ପ୍ରୋବ୍ଲେମ ରହୁଛି ସେ ପରିବା ଭିତରେ ଆଳୁ ଜମା ଥିବ ଅଧ କେଜି।
1: ଆଚ୍ଛା
0: ଆଉ ଅନ୍ୟାନ୍ୟ ପରିବା ମିଶିକି ଆଉ ଅଧିକା ପରିବା ଗୋଟା ପୁରେଇଲେ ତାର ଟେଷ୍ଟ ହବନି, ଠିକ ହବନି।
1: ଚଉଦ ବର୍ଷର ଯୋଉ ରାଜେନ୍ଦ୍ର ନନା ମଣ୍ଡପରେ ରୋଷେଇ କରିଥିଲେ, ମନ୍ଦିରରେ ରୋଷେଇ କରିକି ଭକ୍ତମାନଙ୍କୁ ବା ଯୋଉ ମାନେ ଖାଇବାକୁ ଦେଇଥିଲେ, ସେତେବେଳେ ସେମାନଙ୍କର ଯୋଉ ରିଆକ୍ସନ କେମିତି ଥିଲା, ସେମାନେ କଣ କହିଥିଲେ ଆପଣ? ଭଲ କହିଥିଲେ, ବହୁତ ପ୍ରଶଂସା କରିଥିଲେ।
0: ଏବେ କଣ ମୁଁ କରୁନି, ରୋଷେଇ କରିବା କଣ ବଡ କଥା, ତା ପ୍ରସେସଟା ଜାଣିବା ଦରକାର ନା।
1: ଓକେ, ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କ ମନର କଥା କହିଲେ, ବହୁତ ବହୁତ ଧନ୍ୟବାଦ। ସାଥୀ ଆପଣମାନେ ବି କହିପାରିବେ ଆଜିର ଟପିକ, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ତାହେଲେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି କେମିତି ଆପଣଙ୍କର ଥିଲା?

0: ଆଉ ଜଣେ କଲର୍ ଅଛନ୍ତି କିଏ ଅଛନ୍ତି ଦେଖିବା। ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଆଜ୍ଞା ପ୍ରମୋଦ କୁମାର ବେହେରା, ସଫା ଟାଙ୍ଗି କଟକରୁ କହୁଛି।
0: ପ୍ରମୋଦ କୁମାର ବେହେରା କହୁଛନ୍ତି, କଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ହଁ, ଆଜିର ଟପିକ୍ ସମ୍ପର୍କରେ ଆଜ୍ଞା, ଆମେ ଯେତେବେଳେ କେନ୍ଦ୍ରୀୟ ଛାତ୍ରାବାସରେ ରହୁଥିଲୁ ପଢ଼ିଲାବେଳେ, ସେତେବେଳେ ରଜ ଛୁଟି ହେଇଯାଇଥାଏ, ପଛରେ ଆମର ଭେଟନାରୀ କ୍ୟାଣ୍ଟିନ୍ ଥାଏ, ଆମ କ୍ୟାଣ୍ଟିନ୍ ବନ୍ଦ, ଭେଟନାରୀ କ୍ୟାଣ୍ଟିନ୍ ବନ୍ଦ।
0: ଆଚ୍ଛା।
1: ଆମର ଯୋଉ ଭାଇମାନେ ଥିଲେ ସେମାନେ କହିଲେ ଯେ ନାଇଁ, ଆଉ ପ୍ରମୋଦ ଆଜି ଆମ ରୁମ୍ମେଟ୍ ଯିଏ ଥିଲେ, ପ୍ରମୋଦ ଆଉ ତୁମେ ଆଜି ରୋଷେଇ କର। ତେଣୁ ଷ୍ଟୋଭ୍ ଥିଲା, ଆଉ ଭାତ ଡାଲି ଆଉ ଭଜାଟି କଲୁ, ଆଉ ସୋୟାବିନ୍ ତରକାରୀ ମଧ୍ୟ କଲୁ।
0: ଆଚ୍ଛା।
1: ଏ ଜିନିଷ ଗୁଡିକ କରିବା ଭିତରେ ଦେଖାଗଲା ଯେ ନାଇଁ, ଟିକେ ଡର ଭୟ, କାଳେ ଖରାପ ହେଇଯିବ, ସାଙ୍ଗମାନେ ଟିକେ ମାନେ କମେଣ୍ଟ ମାରିବେ, ତେଣୁ ସେଇ ଅନୁସାରେ ଆନ୍ମନୀୟ ପକେଇକିନା ଚିନ୍ତା କରିକିନା ଚିନ୍ତା ଚେତନାରେ ଆଗରୁ ଯାହା ଅନୁଭୂତି ଅଭିଜ୍ଞତା ଦେଖିବାର ଥିଲା ତାକୁ କଲୁ।
0: ଆଗରୁ କେବଳ ଦେଖିଥିଲେ କରିନଥିଲେ?
1: ତାକୁ ଯେତେବେଳେ ଭଲ ଲାଗିଲା, ଆମ ଛୁଟିରେ ଯେତେବେଳେ ଯୋଉ ଜିନିଷ ହୁଏ ପ୍ରାୟତଃ ସୋୟାବିନ ତରକାରୀ ମତେ କୁହନ୍ତି ଯେ କରିବା ପାଇଁ, ଯେମିତି ଆମେ ବୋଲି ମୁଁ କହୁଛି 96-97 କଥା, ସେତେବେଳେ ଯାଉଥିଲୁ ଗୋଟେ ଇଂଲିଶ କୋର୍ସ ଥିଲା ସଜଦବା ନ୍ୟୁ ପିଟି କଲେଜ ଚଣ୍ଡିଛକ, ସେଠୁ ସାଇକେଲ ଆମେ ଯାଉଥିଲୁ।
0: ପୂର୍ବରୁ ଯୋଉ ଆପଣ କହିଲେ ଯୋଉ ସୋୟାବିନ ତରକାରୀ ଆପଣଙ୍କୁ ସାଙ୍ଗମାନେ କୁହନ୍ତି କରିବା ପାଇଁ, ଆଗରୁ ଅଭିଜ୍ଞତା ଥିଲା ନା ଘରୁ ନା ନାହିଁ?
1: ହଁ, ଅନୁଭୂତି ଅଭିଜ୍ଞତା ମାନେ ମୁଁ କରିନଥିଲି, କିନ୍ତୁ
0: ଦେଖିଥିଲି
1: ଯେ ଟେଷ୍ଟି ହଉଛି, ଆମେ ପଚାରୁଥିଲି ଏଟା କେମିତି ହେଲା, କଣ କେମିତି କଲେ ହବ।
0: ଆଚ୍ଛା।
1: ଧରାଯାଉ ଆମେ ଭାତଟା କେତେ ମିନିଟ ପରେ ଉଷ୍ଣ ଭାତଟା ଇଏ କଲେ ସେ ନରମ ରହିବ ବା ଅତ୍ୟଧିକ ଟାଣ ହବନି, ପଏଣ୍ଟ ଆଉ କେତେ ପାଣି ପକେଇଲେ ହବ, କେତେ ଚାଉଳରେ କେତେ ପାଣି, ସେଟା ନିହାତି ଆଗରୁ ଆମେ
0: ଜାଣିଛନ୍ତି। ହଁ,
1: ଆଉ ସହଜେ ସେତେବେଳେ ମଧ୍ୟ ଆମେ ବିଭିନ୍ନ ମଠ ସହିତ ଜଡିତ ଥିଲୁ, ଗୋବିନ୍ଦପୁର ବନ୍ତଗୁଡ଼ା ଆଶ୍ରମ ଥିଲା, ଆଉ ଛତିଆ ବି ଯାଉ, ଏମିତି ସବୁ ବିଭିନ୍ନ ମଠ ସହିତ ବି ଜଡିତ ଥିଲି, ତେଣୁ ଯେତେବେଳେ ସେଠି ଖାଉ ଆମେ ପଚାରିବି କେତେ କଣ କଣ ଇଏ ହବ,
0: ପ୍ଲସ୍ ଥ୍ରୀ ସମୟରେ।
1: ଅଲଗା ଅଲଗା ସମୟରେ ଯେତେବେଳେ ବି ଇଏ କଲୁ, ନିଜେ ଆରାମସେ କରିପାରିଲେ, ଆମେ ତ ସାଧା ନିରାମିଷ ବି, ତେଣୁ ସେ ଅନୁସାରେ କାର୍ଯ୍ୟକ୍ରମ କଲୁ।
0: ଏଠି ଯେତେବେଳେ ପ୍ରଥମେ ଆପଣ ସାଙ୍ଗମାନଙ୍କ ପାଇଁ କଲେ,
1: ଆପଣଙ୍କୁ ମୁଁ ଗୋଟିଏ କଥା କହିବି ଯେ ଯଦି ଆପଣଙ୍କର ହାଣ୍ଡି ସଫା ହେଇଗଲା,
0: ଆଚ୍ଛା,
1: ତାହେଲେ ପେଟ ବି ସଫା ହେଇଯିବ, ସକାଳକୁ ଆପଣ ରିଲାକ୍ସ ଲାଗିବ, ତାକୁ ସୁସ୍ୱାଦୁ ଭୋଜନ ଯଦି ହେଇଥିବ ହାଣ୍ଡି ସଫା ହେଇଯିବ, ଏବଂ ଯୋଉମାନେ ଖାଇବା କଥା ସେମାନେ ଭଲ ଭାବରେ ଖାଇଦେବେ, ତାଙ୍କ ପେଟ ଫୁଲ୍ କରିଦେବେ, ଡାଇଜେସନ ଠିକ୍ ହେଇଥିବ, ପେଟ ବି ସଫା
0: ହେଇଯିବ। ଯୋଉଦିନ ଆପଣ ପ୍ରଥମେ ରୋଷେଇ କରିଥିଲେ ସେଦିନ ହାଣ୍ଡି ସଫା ହେଇଯାଇଥିଲା ପୁରା?
1: ହଁ, ଆମେ ମାପଚୁପ କରି କରିଥିଲୁ, ତାପରେ ଦେଖନ୍ତୁ ସେ ବୟସ ଅଲଗା ଥିଲା, ଆପଣଙ୍କର ଚାଉଳ 300-400 ଖାଇଦେବେ, ମାନେ ଯେତେବେଳେ ଥିବ ବୟସ ମାନେ ପ୍ଲସ୍ ଥ୍ରୀ ମାନେ ନିହାତି 16-18-19
0: କଥା,
1: ତେଣୁ ସେତେବେଳେ ଉତାଳିଆ ବୟସ, କ୍ରିକେଟ ଖେଳୁଥିବୁ, ସେଇଠି ଫେରେ ସାଙ୍ଗେ ସାଙ୍ଗେ ଉଷ୍ଣ ଭାତ ଡାଲି ଭଜା ଖାଇବେ କଲାବେଳକୁ,
0: ଆଚ୍ଛା, ଲୁଣ ହଳଦୀ
1: ତନ୍ଦାର ଉପରେ ଖାଇଦେବୁ, ତେଣିକି ଭୋକ ତ ଜୋର ହଉଥିବ, କାରଣ ହାତ ରୋଷେଇ ଆମେ ଟିକେ ପରିଶ୍ରମ ହଉଥିବ, ଇଏ
0: ଆଚ୍ଛା, ପ୍ରଥମେ ପ୍ରଥମେ ଯେତେବେଳେ ରୋଷେଇ କରନ୍ତି ଲୁଣ ହଳଦୀ ଟିକେ କମ ବେଶୀ ହେଇଯାଏନି?
1: ସେଇଟା ହେଇଥିବ, କିନ୍ତୁ
0: କହିଛନ୍ତି କେବେ କହିଛନ୍ତି କେବେ ଆପଣଙ୍କୁ କହିଛନ୍ତି କି କହିଛନ୍ତି
1: ମାନେ
0: ନା ନା ଆଡଜଷ୍ଟମେଣ୍ଟ ତ ହବ, କେବେ ଆପଣଙ୍କୁ କହିଛନ୍ତି କି ଲୁଣ ଅଧିକା ହେଇଗଲା କି ହଳଦୀ ଟିକେ ଅଧିକା ହେଇଗଲା, ଆଉ ଟିକେ ରାଗ ହେଇଥିଲେ ଭଲ ହେଇଥାନ୍ତା, ଏମିତିକି ଆପଣଙ୍କୁ କହିଛନ୍ତି? କମ ପକେଇବା ତ ବହୁତ ବଢିଆ କଥା, କାହିଁକି ନା ତାକୁ ଲୁଣ କରିକି ଆମ ସ୍ୱାଦ ଅନୁଯାୟୀ ଖାଇପାରିବା,
1: କାମ କରିବା ପୂର୍ବରୁ ଆମେ ଟିକେ ସଚେତନ ହବା ଦରକାର, ଭୟ ରହିବା ଦରକାର, ଭୟଟା ରହିଲେ କଣ ହବ ନା କାମଟା ଉଠେ।

0: ଓକେ,
1: ଆମେ
0: ବହୁତ
1: ଯଦି
0: ବଢ଼ିଆ
1: କନଫିଡେନ୍ସ ସହିତ ଓଭର କନଫିଡେନ୍ସ ହେଇଗଲେ ତାହେଲେ ସବୁ ଓଲଟପାଲଟ ହେଇଯିବ।
0: ବହୁତ ବଢ଼ିଆ, ବହୁତ ବଢ଼ିଆ ପ୍ରବୋଧ ଭାଇ, ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଏତେ ବଢ଼ିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା, ମୋ ଘର ହଉଛି ସଫା, ଆପଣ ହାଣ୍ଡି ସଫା କରନ୍ତୁ, ପେଟ ସଫା କରନ୍ତୁ, ସକାଳୁ ନୀର କରନ୍ତୁ।
0: ଧନ୍ୟବାଦ ଧନ୍ୟବାଦ
1: ପ୍ରମୋଦ କୁମାର ବେହେରା, ସଫା ଟାଇମ୍ କରନ୍ତୁ।
0: ଧନ୍ୟବାଦ
1: ଧନ୍ୟବାଦ।
0: ହଁ ସାଥି, ଆପଣମାନେ ବି ଯୋଡ଼ି ହେଇପାରିବେ ଆଉ କହିପାରିବେ ଆପଣଙ୍କ ମନର କଥା। ଆଜିର ଟପିକ୍ ସମ୍ପର୍କରେ, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ପ୍ରଥମ ଥର ରୋଷେଇ କରିବାର ଅନୁଭୂତି କେମିତି ରହିଥିଲା? ସଂକ୍ଷିପ୍ତ ଭାବରେ ଆପଣଙ୍କ ମନର କଥା କହିପାରିବେ ଆଉ କିଛି ଅନୁଭୂତିକୁ, ଭଲ ଭଲ ଅନୁଭୂତିକୁ ଯୋଡ଼ି ଦେଇପାରିବେ ଆପଣଙ୍କ ଏ ଯେଉଁ କଥାରେ।

0: ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ,
1: ଜୟ ମା ସାରଳା। ନାରାୟଣ ନମସ୍କାର।
0: ଜୟ ମା ସାରଳା, କିଏ କହୁଛନ୍ତି? ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ରେଡୁଆ ବନ୍ଧୁ ସାରଦା ଭାଇ ଶାରଳା ମନ୍ଦିର କଣ୍ଟାପଡ଼ାରୁ କହୁଛି।
0: ସାରଦା ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମୁଁ ବାପାଙ୍କର, ମୋର ତ ରହୁଥିଲୁ କଟକରେ, ବାପା ତ ରହିଲେଣି 70 ମସିହାରେ, ମୋର ଜନ୍ମଟା ହଉଛି 72 ମସିହାରେ।
0: ଆଚ୍ଛା।
1: ମୁଁ ଭଉଣୀ ରହୁଥିଲେ, ଭଉଣୀ ବାହା ହେଇଗଲା 89 ମସିହାରେ ପରେ ଠାରୁ 90 ମସିହାଠାରୁ ବାପାଙ୍କର ମୋର କଟକରେ ପ୍ରାୟ କଣ୍ଟିନ୍ୟୁ ରହିଲି।
0: ଆଚ୍ଛା।
1: ବାପା କହନ୍ତି ଟିକେ ଭାତ ଗାଳି ଦେଇଯିବୁ, ମୁଁ ତ ଡେରି ହେଲାଣି ପଳଉଛି। ମୁଁ ଏ ଭାତ ଘଳୁ ଘଳୁ ନାରାୟଣ ଭାଇ ଧୀରେ ଧୀରେ ଡାଲମା କରିବାକୁ ଚେଷ୍ଟା କଲି।
0: ଆଚ୍ଛା, ବହୁତ ବଢିଆ।
1: ଆଜ୍ଞା। ତାପରେ ଆଳୁ ଭର୍ତ୍ତା ବି କଲି, ଆଉ ସେଇଟା ଚାଲିଲା ପୁରା କଣ୍ଟିନ୍ୟୁ।
0: ନାଇଁ, ଚାଲିଲା ତ ନିଶ୍ଚିତ। ଆପଣଙ୍କର ତ ରୋଷେଇ କରିବା, ଜଣେ ୱାନ୍ସ ରୋଷେଇ କରିବା ଷ୍ଟାର୍ଟ କଲା ମାନେ ସେ କୌଣସି ପରିସ୍ଥିତିରେ ବି କରିବାକୁ ତାକୁ ପଡିପାରେ, ବଟ୍ ପ୍ରଥମ ରୋଷେଇ କଣ ଅନୁଭୂତି ଥିଲା?
1: ହଁ, ପ୍ରଥମର
0: କୋଉ ହାଲତରେ, ଯେମିତି କହିଲେ ବାପା ପଳେଇ ଯାଆନ୍ତି, ଅଫିସ ପଳେଇ ଯାଆନ୍ତି ବା ବାହାରେ କାମକୁ ପଳେଇ ଯାଆନ୍ତି, ଆପଣଙ୍କୁ ଭାତ ଗାଳିବା ପାଇଁ କୁହନ୍ତି, କିନ୍ତୁ ଭାତ ଗାଳିବା ବ୍ୟତୀତ ଆପଣ ଡାଲି ବି କରିଥିବେ କିମ୍ବା ଭଜାଟିଏ ଭାଜିଥିବେ କିମ୍ବା ସନ୍ତୁଳାଟିଏ କରିଥିବେ, ତ ତାକୁ ନେଇକି କଣ ଅନୁଭୂତି ଥିଲା? ମାନେ ପକେଇଲା ମାନେ ରୋଷେଇ କଲାବେଳେ ଡର ଡରରେ କରୁଥିବେ, କଣ ଟିକେ ଅଧିକା ହେଇଯିବ କି କଣ, ଏମିତି କିଛି ଅଛି ଅନୁଭୂତି ଅଛି?
1: ପ୍ରାୟ ନାରାୟଣ ଭାଇ, ଯେ ଡାଲମାଟା ବାପା କରିଦେଇ ଯାଆନ୍ତି, କାହିଁକି ସେ ଜାଣିଛନ୍ତି ମତେ ତ ଆସେ ନାହିଁ।
0: କେବେ ବ୍ୟକ୍ତିଗତ ଭାବରେ କେବେ କଲେ?
1: କିନ୍ତୁ ଯେତେବେଳେ ବାପା ପଳେଇ ଆସନ୍ତି ଗାଁକୁ ଶନିବାରେ, ମୁଁ ଚେଷ୍ଟା କଲି, ମୁଁ କହିଲି ଖାଲି ଦେଖିବା ବାପା କଣ ପକଉଛନ୍ତି, କଣ ହେଲେ କେତେ ଡାଲି କଣ, ମୁଁ ସେଇ ଅନୁପାତରେ ମୁଁ ନିଜେ କରିକି, ଆଜ୍ଞା ଶନିବାର ବାପା ପଳେଇ ଆସିଲା ପରେ ଶନିବାର ପରେ ମୁଁ ନିଜେ କରିକିରି ଖାଇଲି ଏବଂ ସେଇ ଦିନ ଠାରୁ ଶିଖିଗଲି।
0: ଆଚ୍ଛା, ନିଜେ କରିକି ଖାଇଛନ୍ତି ମାନେ?
1: ମୁଁ କହିଲି କିଛି ନାହିଁ, ଆପଣଙ୍କର ଯଦି କାମ ଅଛି ଆପଣ ପଳାନ୍ତୁ, ମୁଁ କରିଦେବି ଡାଲମା।
0: ଆଚ୍ଛା, ନିଜେ ନିଜେ କରିଛନ୍ତି ମାନେ? ନିଜେ କରିଛନ୍ତି ମାନେ ନିଜେ ଜାଣିଥିବେ ଯେ କଣ ଭୁଲ କରିଥିଲେ କଣ ଠିକ କରିଥିଲେ, କହିପାରିବେ କଣ ଭୁଲ କରିଥିଲେ କଣ ଠିକ କରିଥିଲେ?
1: ମୁଁ ନାରାୟଣ ଭାଇ ସବୁବେଳେ ଟିକେ ଜଗେ ଲୁଣକୁ, କାରଣ ଲୁଣଟା ମୁଁ ବେଶୀ ପକାଏ
0: ନାହିଁ,
1: କାରଣ ପରେ ବି ପକେଇ ଖାଇ ହବ, ଆପଣ ଖାଇପାରିବେ।
0: ଆଚ୍ଛା ଆଚ୍ଛା, ବାପା ଖାଇଲା ବେଳେ, ବାପା ଖାଇଲା ବେଳେ କଣ କହିଲେ? ବାପା ଯେବେ ଖାଇଲେ ସେବେ କଣ କହିଲେ?
1: ଭାଇ ହଳଦୀ ଟିକେ ଅଧିକା ହେଇଯାଇଥିଲା ମୋ ମନେ ଅଛି।
0: ଆଚ୍ଛା।
1: ତାପର ଠାରୁ ଯାହା ହଉ ଧୀରେ ଧୀରେ ଧୀରେ ଧୀରେ ମୁଁ ଭାଗ ଦି ଜଣ ପାଇଁ ଭାଗ ବାପ ଜାଣିପାରିଲି, ଆଉ ତାପରେ ଅରୁଆ ଭାତ ଯୋଉଦିନ କରେ ପୁରା ଆଉ ଦେଖିଛି ପାଖରୁ ଆଉ ଛାଡ଼ିବି ନାହିଁ, କାରଣ ଅରୁଆ ତ ଲାଗିଯିବ ଭାଇ।
0: ଆଚ୍ଛା, ବାପାଙ୍କର କେବେ କମ୍ପ୍ଲିମେଣ୍ଟ ରହିଛି? ବାପାଙ୍କର ବାପା କେବେ ପ୍ରଶଂସା କରିଛନ୍ତି, ବାପା କେବେ କିଛି କହିଛନ୍ତି ଆପଣଙ୍କ ରୋଷେଇକୁ ନେଇକି?
1: ହଁ, ମତେ ତ ନ କହନ୍ତି, ପଡିଶା କହନ୍ତି କହନ୍ତି ଆମ ଟୋକା ଆଜି ଭଲ ଡାଲମାଟା କରିଥିଲା ଆଉ ଆଳୁଟା ବଘାର ଥିଲା ଆଉ।
0: ଆରେ ବା, ବହୁତ ବଢିଆ। ମାନେ
1: ଏବେ ବି ନାରାୟଣ ଭାଇ, ମୁଁ ଗାଁରୁ ଆଇଲି 2000 ମସିହାରେ ବାହାଘର ହେଲା, ତାପରେ ମିସେସ୍ ମରିଗଲା 2024ରୁ, ଏବେ 24ରୁ ବି ମୁଁ ଜଣେ ଦୃଷ୍ଟିବାଦୀ ହେଇକିରି ବି ଭାତ ଡାଲମା ଆଉ ଆଳୁ ଭଟା କରିପାରୁଛି,
0: ନିଜେ ନିଜେ ସବୁ କରୁଛନ୍ତି ନୁହଁ କି?
1: ଏବେ ହଁ ନାରାୟଣ
0: ଭାଇ, ପୂର୍ବରୁ ସେ ଅଭ୍ୟାସ ହିଁ ଆପଣଙ୍କୁ ବର୍ତ୍ତମାନ ବହୁତ ସାହାଯ୍ୟ କରୁଛି।
1: ଆଜ୍ଞା,
0: ପୂର୍ବର ସେ ଅଭ୍ୟାସ ଆପଣ କରିଥିଲେ ବୋଲି ବର୍ତ୍ତମାନ ପରିସ୍ଥିତିକୁ ଆପଣ ନିୟନ୍ତ୍ରଣ ଭିତରେ ରଖିପାରିଛନ୍ତି।
1: ନାରାୟଣ ଭାଇ, କେହି ବି ମାନେ ଯିଏ ଶୁଣୁଥିବେ କହିବେ ନାନା ଆଙ୍କ ତ ଇଏ 2022 ଦେଖାଯାଉ ନାହିଁ କେମିତି ଜାଣୁଛ, କିନ୍ତୁ ପ୍ରକୃତରେ ଆପଣ ଯିଏ ଆସିଲେ ଦେଖିବେ ଯେ ମୁଁ ଭାତ କରିପାରୁଛି ଆଉ ଆଳୁ ଭର୍ତ୍ତା କରିପାରୁଛି, ଚାହା ବି କରିକି ପିଉଛି।
0: ବହୁତ ବଢିଆ, ବହୁତ ବଢିଆ।
1: ଡାଲମା କରିପାରୁନି,
0: ଆପଣ ଏମିତି ନିଜ କାମ ନିଜେ କରିପାରନ୍ତୁ, ସକ୍ଷମ ରୁହନ୍ତୁ ସବୁବେଳେ ପାଇଁ, ଏଇଟା ଆମେ କାମନା କରିବୁ। ବହୁତ ବହୁତ ଧନ୍ୟବାଦ ସାରଦା ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବା।
1: ଜୟ ମା ଶାଳା, ନମସ୍କାର।
0: ନମସ୍କାର ନମସ୍କାର ସାଥୀ, ଆପଣମାନେ ବି ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ, କହିପାରିବେ ଆଜିର ଟପିକ୍, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ତେବେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା, ସେ ସମ୍ପର୍କରେ ସଂକ୍ଷିପ୍ତ ଭାବରେ ଏଫ୍ଏମ୍ ରେନ୍ବୋ ସହିତ ଆପଣଙ୍କ ମନର କଥା ସେୟାର କରିପାରିବେ। ନମ୍ବର ହେଉଛି 06712303153।

0: ସତୀଜନ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଡାଲିନ୍ ଲାଇଭ୍ ଚିଟ୍ ଚାଟ୍ର ଆଜିର ଟପିକ୍ ରହିଛି, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ତେବେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା? ବର୍ତ୍ତମାନ ଆମ ସହିତ କିଏ ଅଛନ୍ତି ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି?
1: ମୁଁ କଲ୍ଲବ ଚକ୍ରବର୍ତ୍ତୀ କହୁଛି, ମାଞ୍ଚେଷ୍ଟର ରେଲୱେ ୱାର୍କସପ୍ ପାଖରୁ।
0: ମଞ୍ଚେଶ୍ୱର ରେଲୱେ ୱାର୍କସପ୍ ପାଖରୁ ଆପଣ ପଲ୍ଲବ ଚକ୍ରବର୍ତ୍ତୀ କହୁଛନ୍ତି, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କ'ଣ କହିବେ ପଲ୍ଲବ ବାବୁ ଆଜିର ଟପିକ୍ ସମ୍ପର୍କରେ?
1: ମୁଁ ଯୋଉଦିନ ଫାଷ୍ଟ ରୋଷେଇ କରିଥିଲି,
0: ଆଜ୍ଞା,
1: ସେଦିନ ମୁଁ ଫାଷ୍ଟ ରାନ୍ଧିଥିଲି ମଟନ।
0: ମଟନ ସିଧା ପଳେଇ ଗଲେ? ଆଚ୍ଛା, ଆପଣଙ୍କୁ ଦେଲେ ଘରେ ରୋଷେଇ କରିବାକୁ? ଓକେ, କଣ କରିଥିଲେ ଆପଣଙ୍କର, କଣ ମାନେ ଅନୁଭୂତି କଣ ଥିଲା, କେମିତି ଟେଷ୍ଟ ହେଇଥିଲା, ଘରେ ଖାଇକି କଣ କହିଲେ?
1: ମାନେ ଯେବେ ମଟନ ଆସିଥିଲା ମୁଁ ଭାବିଥିଲି ରାତିରେ ରହିଯିବ ବୋଲି।
0: ଆଚ୍ଛା,
1: ସବୁ ସଫା ହେଇଗଲା।
0: ଆଚ୍ଛା, ତାମାନେ ଭାବୁଛନ୍ତି, ତାମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ବହୁତ ଟେଷ୍ଟ ହେଇଥିଲା, ଟେଷ୍ଟ ଥିଲା ବହୁତ ନୁହଁ କି?
1: ମଟନ ଜମା ଛୁଇବି ନାହିଁ ସେଦିନ, ଖରାବେଳେ ଖାଲି ଦିଟା ଆଳୁ ଆଉ ଝୋଳ ଟିକେ ଖାଇଲି, ମଟନ ଯେ କୁଆଡେ ଉଡିଗଲା ଆଉ କେହି ପାଇଲେନି।
0: ଆଚ୍ଛା, ତାମାନେ ଏତେ ଏତେ ମାନେ ବଢିଆ ରୋଷେଇ ଆପଣ କେମିତି ଶିଖିଲେ? ତା ପୂର୍ବରୁ ଆଗରୁ ତ କେବେ କରିନଥିଲେ, ଡରିଲେନି, କିଛି ଭୁଲଭାଲ ହେଲାନି, ଲୁଣ କମ କି ଲୁଣ ଅଧିକା କି ରାଗ ଅଧିକା କମ ଏମିତି କିଛି ହେଇନଥିଲା?
1: ପୁରା ପୁରା ଠିକ୍ ଠାକ।

0: 153. ଆଉ ଜଣେ କଲର ଅଛନ୍ତି? ହ୍ୟାଲୋ, ହଁ ହ୍ୟାଲୋ, କିଏ କହୁଛନ୍ତି?
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ମୋହିନୀ ବେହେରା କହୁଥିଲି, ଚୌପଡ଼ା କଟକରୁ।
0: ମୋହିନୀ ବେହେରା କହୁଛନ୍ତି? କୋଉଠୁ କହୁଛନ୍ତି? ହଁ, କୋଉଠୁ କହୁଛନ୍ତି? ଚୌପଡ଼ା।
1: ଆଜ୍ଞା,
0: ଚୌପଡ଼ା,
1: ଚୌପଡ଼ା ଯୋଉ ଝାରପଡ଼ା, ଯୋଉ କଣ୍ଟାପଡ଼ା।
0: ଆଚ୍ଛା ଆଚ୍ଛା, ହଁ ହଁ,
1: ବ୍ଲକ କଣ୍ଟାପଡ଼ା ଆମର।
0: ଆଚ୍ଛା ଆଚ୍ଛା ଆଚ୍ଛା, ଆଚ୍ଛା କଣ କହିବେ ମୋହିନୀ ମ୍ୟାଡାମ?
1: ଆଜ୍ଞା,
0: ଆପଣ ରୋଷେଇ କରୁଛନ୍ତି?
1: ହଁ, ମୁଁ ଛୋଟବେଳେ ରୋଷେଇ କରିଥିଲି। ଆମର ସେତେବେଳେ ମାଟି ଆଣିଥିଲା ପ୍ରଥମ, ରୋଷେଇ କରେ ମାନେ ଏମିତି ଥରଥର କେତେବେଳେ କେମିତି ରୋଷେଇ କରେ, ଆମ ମା ରୋଷେଇ କରନ୍ତି।
0: ଆଚ୍ଛା,
1: ଆଉ ଥରଥର କେତେବେଳେ ମତେ ଦେଲେ ମା କହିବ ଏଇ ରୋଷେଇ କର, ମୁଁ କାନ୍ଦି କାନ୍ଦି କି ଯିବି ରୋଷେଇ କରିବାକୁ,
0: ମାନେ ଇଚ୍ଛା ନଥାଏ, ଯେମିତି ଇଚ୍ଛା ନଥାଏ ରୋଷେଇ କରିବାକୁ।
1: ରୋଷେଇ କରିବାକୁ ଯାଇ ସେ ମାଟି ହାଣ୍ଡିରେ ରୋଷେଇ କରୁଥିଲି, ମୁଁ ଟେକି ପାଇଲିନି, ମୁଁ ଆଉ ମାକୁ ଡାକିଲିନି, ମୁଁ ଟେକି ନେଇଯିବି ଭାତଟା।
0: ଆଚ୍ଛା, କାନ୍ଦୁଥିଲେ କଣ ପାଇଁ?
1: ଆଜ୍ଞା,
0: କାନ୍ଦୁଥିଲେ କଣ ପାଇଁ?
1: ଆଗରୁ ମା କରୁଥିଲି।
0: ନାଇଁ ନାଇଁ, ଆପଣ ଆପଣ ଯୋଉ କାନ୍ଦି କାନ୍ଦିକି ରୋଷେଇ କରିବାକୁ ଯାଉଛନ୍ତି ବୋଲି କହିଲେ, ଯାଆନ୍ତି ସେତେବେଳେ କାନ୍ଦୁଥିଲେ କଣ ପାଇଁ?
1: ରାନ୍ଧୁଥିଲେ, ମା କରୁଥିଲେ।
0: ନାଇଁ ନାଇଁ, କାନ୍ଦୁଥିଲେ, କାନ୍ଦୁଥିଲେ କାହିଁକି?
1: ନାଇଁ, କାନ୍ଦୁଥିଲି, ମୁଁ କାନ୍ଦେ
0: କାହିଁକି କାନ୍ଦୁଥିଲେ?
1: ନାଇଁ, ମୁଁ କହିବି ମୁଁ ରୋଷେଇ କରିବାକୁ ଯିବିନି, ମତେ ରୋଷେଇ କରିବା କଥା କହ ନା, ମୁଁ ଯିବି ନାହିଁ,
0: ଭଲ ଲାଗେନି,
1: ଏମିତି ମୁଁ କହେ, ତଥାପି କହେ କାନ୍ଦି କାନ୍ଦିକି ଯିବି ରୋଷେଇ କରିବାକୁ, ରୋଷେଇ କରେ। ସେଠୁ ମାଟି ହାଣ୍ଡିରେ ଥରେ ରୋଷେଇ କରିଥିଲି, ମୁଁ ଆଉ କହିଲିନି, ତାକୁ ଟେକିକି ନେଇଯିବି ବୋଲି। ମୁଁ ଟେକିକି ନେଇକି ଇଶାଳ ଘରକୁ ଗଲା ବେଳକୁ ସେ ଦୁଆର ମଞ୍ଚ କଣ କଲା, ଫାଟିକି ତା ଅଧୁରୁକୁ ନା ଛାଡ଼ିଗଲା, ଭାତ ପାତ ସବୁ ଗଳି ପଡ଼ିଲା।
0: କିଛି ହେଇନଥିଲା,
1: ମୁଁ ଆଉ କଣ କରିବି, ବୋଉକୁ କହିଲି, ବୋଉ ଆଉ ଯାଇକିରି ସେ ଭାତ ହାଣିଟା ଭାଙ୍ଗିଗଲା, ଆଉ ଭାତ ସବୁ ନଷ୍ଟ ହେଇଗଲା, ଆଉ କଣ କରିବି। ବୋଉ କହିଲା ତୁ ମତେ କହିଲୁ କରିବାକୁ, ମୁଁ ଆଉ କିଛି କହିଲିନି, ତୁ ତ କାନ୍ଦି କାନ୍ଦି ଯାଉଥିଲୁ, ଏମିତି ରୋଷେଇ କରୁଥିଲୁ, ଏମିତିଆ ହେଇଗଲା। ଆଉ ବାପା କହିଲେ ଯାଇକିରି ହଉ, ସେ ଛୁଆଟା ତ ଆଉ କରିଦେଲା। ଆଉ ସେଇଦିନଠୁ ଆମ ଘରେ ରସ ହାଣ୍ଡି କିଣା ହେଲା।
0: ଆଚ୍ଛା, ତାପରେ
1: ରସ ହାଣ୍ଡି କିଣା ହେଲା, ସେଠି ସେଇଦିନଠୁ ଏଠୁ ରସ ହାଣ୍ଡି ରୋଷେଇ କରେ।
0: ଆଚ୍ଛା, ତରକାରୀ କେବେ ତରକାରୀ କଣ କରିଥିଲେ ପ୍ରଥମ?
1: ତରକାରୀ ଆମର ମୁଗ ସଜନା ପତ୍ର କଲେ ଆମ ବାପାଙ୍କୁ ବେଶୀ ଭଲ ଲାଗେ।
0: ସେଟା ଆପଣ ପ୍ରଥମେ କରିଥିଲେ?
1: ହଁ, ମୁଁ କରେ ଯେ, ମୁଁ ଟିକେ ଲୁଣ ଫୁଣ ପକେଇ ପାରେ ନା, ଆମ ସାନ ବୋଉ ଥାଏ, ମୁଁ କହିବି ସାନ ବୋଉ ଟିକେ,
0: ଆଚ୍ଛା
1: ତୋଠାରୁ ଶିଖିକି ମୁଁ ଟିକେ ଟିକେ କରିବି ଆଉ, ହେଲା। ସାନ ବୋଉ
0: ମାନେ ସାନ ବୋଉ ହେଲ୍ପ କରନ୍ତି? ସାନ ବୋଉ ହେଲ୍ପ କରନ୍ତି?
1: ହଁ ହଁ, ସାନ ବୋଉ ମତେ ହେଲ୍ପ କରିଦିଅନ୍ତି।
0: ଏବେ
1: ତାପରେ ମତେ ସାନ ବୋଉ କହିଲେ ଗୋଟେ କାମ କର, ତୁ ଜାଣିବାକୁ ହେଲେ ତୋ ଶାଶୁଘରକୁ ଗଲେ କଣ, ମୁଁ ତୋ ଶାଶୁଘରକୁ ଯିବି କରିବାକୁ, ଆଉ ତୁ ତୋର ଶିଖିବୁ ନା ମନକୁ ମନ। ଆଉ ତୁ କଣ, ତୁ ଭାତ ଯେତେବେଳେ ଖାଉଛୁ କଂସାରେ ଆଣିକି ଖାଉଛୁ, ଆଉ ତୁ ତୋର ମନକୁ ଲୁଣ ପକଉଛୁ, ହିସାବରେ ଯୋଉ ଭାତ ଲୁଣ ପକେଇଲେ ଆମେ ପକଉଛୁ, ସେମିତି ସେଇ ହିସାବରେ ତରକାରୀ ପତ୍ର ଦେଖିକି ଲୁଣ ପକେଇବୁ, ଲୁଣ ପକେଇଲେ ତୋର ସବୁ ଠିକ ହେଇଯିବ। ମୁଁ ସେ ଲୁଣ ପକେଇଲା ଲାଗିକି ମୁଁ ଠାକୁର ଡାକିବି, ହେ ଠାକୁରେ ଆଉ ମୁଁ ରୋଷେଇ କରୁଛି, ଲୁଣ ଫୁଣ ଯାହା ହେଇଥିବ କେମିତି ଆପଣ କେମିତି ସବୁ ଠିକ କରିଦେବେ, ସମସ୍ତେ ଖାଇକି ସନ୍ତୁଷ୍ଟ ହେବେ, ମତେ ସେଇଟା ହିଁ ଖୁସି ଲାଗିବ। ସେଇଦିନ ହିଁ ରୋଷେଇ କରେ, ଯେତେବେଳେ ରୋଷେଇ କରେ ସବୁବେଳେ ମୁଁ ଠାକୁରଙ୍କୁ ନମସ୍କାର କରିକି ମୁଁ ରୋଷେଇଟି କରେ।
0: ବହୁତ ବଢିଆ, ବହୁତ ବଢିଆ।
1: ଆଜ୍ଞା,
0: ଧନ୍ୟବାଦ, ଧନ୍ୟବାଦ ମୋହିନୀ ମ୍ୟାଡମ, ଏତେ ବଢିଆ କଥା କହିଲେ। କେବେ ଗାଳି ଖାଇଛନ୍ତି କି ନାଇଁ ରୋଷେଇ କରିକି, ଖାଲି ଗୋଟେ ପଦର କହିଦିଅନ୍ତୁ।
1: ନା ନା, ବାପା ଆମକୁ ଗାଳି ଦିଅନ୍ତିନି, ବାପା
0: ଆମକୁ ବହୁତ,
1: ଆମେ ବାପାଙ୍କର ଚାରି ଝିଅ ଆଉ ଗୋଟିଏ ପୁଅ, କିନ୍ତୁ ବାପା ଆମେ ଝିଅ ମାନଙ୍କୁ ବହୁତ ଭଲ ପାଆନ୍ତି।
0: ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା,
0: ଧନ୍ୟବାଦ। ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା, ଆଜିର ଟପିକ୍, ଆପଣ କେବେ ରୋଷେଇ କରିଛନ୍ତି କି, ଯଦି ହଁ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି କେମିତି ଥିଲା ଆପଣଙ୍କର। ଆମ ନମ୍ବର ହେଉଛି 0671230315। ତ ବର୍ତ୍ତମାନ ସମୟ କିଛି ମିଠା ଗୀତର, ଷ୍ଟେ ଟ୍ୟୁନ୍ଡ।

0: ହଁ ସାଥୀ, ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ତେବେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା? ଏ ସମ୍ପର୍କରେ ଆପଣଙ୍କ ମନର କଥା ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇପାରିବେ, ମାନେ ଆପଣ ସେୟାର କରିପାରିବେ। ନମ୍ବର ହେଉଛି 06712303153। ବର୍ତ୍ତମାନ ଆମ ସହିତ ଫୋନ୍ ଲାଇନ୍ରେ କିଏ ଅଛନ୍ତି ଦେଖିବା। ହ୍ୟାଲୋ
1: ଭାଇ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର, ପରିଚୟ ଦିଅନ୍ତୁ, କିଏ କହୁଛନ୍ତି?
1: ମୁଁ କହୁଥିଲି ଭାଇ, ଭୂତପୂର୍ବ କଲର ରେଡିଓ କିଙ୍ଗ, ଆଉ ଆପଣଙ୍କର ମୋବାଇଲ ଲଭର, ରେଡିଓ ଲଭର, ବିବିସି ବ୍ରଡକାଷ୍ଟିଂ କର୍ପୋରେସନ ର ମ୍ୟାନେଜର
0: ସାଥୀ। ଆପଣ ବି କଲ୍ କରିପାରିବେ, ଆମ ସହିତ ଯୋଡ଼ି ହୋଇପାରିବେ। ଆପଣ କେବେ ରୋଷେଇ କରିଛନ୍ତି କି? ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା? ଆମର ନମ୍ବର ହେଉଛି 06712303153।

0: ସାର୍, ଆଜିର ଟପିକ୍ ରହିଛି, ଆପଣ କେବେ ରୋଷେଇ କରିଛନ୍ତି କି? ଯଦି ହଁ, ତେବେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା? ଆମ ନମ୍ବର ହେଉଛି 0671230315 3। ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ,
1: ହ୍ୟାଲୋ ଭାଇ, ନମସ୍କାର, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ। ମୁଁ ସତ୍ୟପ୍ରକାଶ କହୁଛି ଫ୍ରମ୍ ଭଦ୍ରକ।
0: ସତ୍ୟପ୍ରକାଶ ଭଦ୍ରକରୁ କହୁଛନ୍ତି? ଭଦ୍ରକରୁ କୋଉଠୁ କହୁଛନ୍ତି?
1: ଭଦ୍ରକରୁ ଅସରାଳି ବଜାର, ଆରଡି ଲାଇନ୍, ଆପଣ ଜାଣିଥିବେ ବୋଧେ।
0: ଓକେ,
1: ଆଜ୍ଞା, ଅସରାଳି ବଜାରରୁ କହୁଛି। ଭାଇ କେମିତି ଅଛନ୍ତି?
0: ଏକଦମ ବଢିଆ ଅଛି। ଆପଣ ଏକଦମ ଭଲ ଅଛନ୍ତି?
1: ଆଜ୍ଞା, ନିଶ୍ଚିତ ଭାବରେ ଆପଣମାନଙ୍କ ଆଶୀର୍ବାଦରୁ ଆମେ ଭଲ ଅଛୁ। ଆଉ ଆପଣମାନଙ୍କ ସହିତ ଦିନେ କଥା ନହେଲେ ମତେ ଭଲ ଲାଗେନି, ସେଥିପାଇଁ ମୁଁ ମାନେ ପ୍ରତ୍ୟେକ ଦିନ ମୁଁ କଲ୍ ଲଗାଏ, ଆଉ ବହୁତ ଥର ଲଗେଇଲା ପରେ ମଧ୍ୟ ଲାଗେ। ସେତିକି ହିଁ ଆପଣମାନଙ୍କର ଆଶୀର୍ବାଦ ଅଛି ବୋଲି ମୁଁ ଆପଣଙ୍କ ସହିତ କଥା ହେବାର
0: ସେଥିପାଇଁ ତ ଏଭ୍ରିଡେ ଆମର ବି ଆପଣମାନଙ୍କ ସହିତ ଯୋଡ଼ି ହେବାର ଗୋଟେ ମାଧ୍ୟମ ବି ରହିଛି ଆମର ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ। ତେବେ ଟପିକ୍ ଉପରକୁ ଆସିବା, ସତ୍ୟପ୍ରକାଶ କଣ କହିବେ, କେବେ ରୋଷେଇ କରୁଛନ୍ତି ଆପଣ?
1: ଆଜ୍ଞା, ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ, ଗୋଟେ ଟପିକ୍ ରଖିଛନ୍ତି, ପିଲାଦିନର ଘଟଣା ମଧ୍ୟ ମୋର ମନେ ପଡ଼ିଗଲା। ଆଉ ଆପଣ ଫାର୍ଷ୍ଟରୁ କହିଲେ କି ଯୋଉମାନେ ରୋଷେଇ କରିନାହାନ୍ତି ସେମାନେ କନେକ୍ଟ ନହବା ପାଇଁ ଚେଷ୍ଟା କରିବେ, କିନ୍ତୁ ଆପଣ ମାଇଣ୍ଡ କରିବେନି, କାହିଁକିନା ମତେ ମାନେ ଆପଣମାନଙ୍କ ଭଲ ପାଇବା ମାନେ ବିଶ୍ୱାସ କରିବେନି, ସନ୍ଧ୍ୟା 5ଟା ବାଜିଲା ମାନେ ଆପଣମାନଙ୍କ ସହିତ କଥା ହେବା ପାଇଁ ମାନେ ମୋର ପୁରା ଏକ୍ସାଇଟମେଣ୍ଟ ଟା ବଢିଯାଏ। ଆଉ ମୁଁ କହିବି କି ମୁଁ ଯଦି ନିଜେ ସିଧାସଳଖ ରୋଷେଇ କରିନି, କିନ୍ତୁ ମୋର ଆପଣ ଯେହେତୁ ପ୍ରଥମ ଅନୁଭୂତି କହିଛନ୍ତି, ତେଣୁ ମୋର ମନେ ଅଛି ମୁଁ ପ୍ଲସ୍ ଥ୍ରୀ ପଢୁଥିବା ବେଳେ ଗୋଟେ ହଷ୍ଟେଲରେ ଯେତେବେଳେ ଥିଲି, ମୁଁ ଭଦ୍ରକ ଅଟୋନମସ୍ କଲେଜରେ ପଢୁଥିଲି, ସେଣ୍ଟ୍ରାଲ ହଷ୍ଟେଲରେ ରହୁଥିଲି। ତ ସେଇ ସମୟରେ ଆମର ହଷ୍ଟେଲ ରୁଲ ଅନୁସାରେ ଆମର ମାନେ ଚାରି ଜଣ ମାନେ ଜୁନିୟର ପିଲାଙ୍କ ପାଖରେ ଜଣେ ସିନିୟର ରହିବେ। ତ ଆମର ଯେହେତୁ ପ୍ଲସ୍ ଟୁ ପିଲା ଆଡମିଶନ ନେଲେ, ତ ଆମେ ଦିନେ ଚିନ୍ତା କଲୁ କି ମାନେ ଫିଷ୍ଟ କରିବା, ଆମେ ସବୁବେଳେ ମାନେ ହଷ୍ଟେଲରେ ଯୋଉ ମିଲ୍ ହଉଛି ଆମେ ଖାଉଛୁ, କିନ୍ତୁ ଆମେ ଆଜି ଫିଷ୍ଟ କରିବା। ତ ସମସ୍ତେ କହିଲେ କି ଆମେ କେହି ରୋଷେଇ ଜାଣିନୁ। ମୁଁ କିଏ କହିଲା ରୋଷେଇ ଜାଣିନା, କାରଣ ମୁଁ କିନ୍ତୁ ଆମ ଘରେ ଯୋଉ ରୋଷେଇ ହୁଏ ଭାଇ, ମୁଁ ସେଇ ସମୟରେ ଟିକେ ମାନେ ଦେଖାଦେଖି କରେ କୋଉ ଭଳିଆ ପ୍ରୋସେସ୍ ରହୁଛି, କଣ ହଉଛି।

0: ନାହିଁ କିନ୍ତୁ ପ୍ରାକ୍ଟିକାଲି ମୁଁ ତାକୁ କେବେ ଟ୍ରାଏ କରିନାହିଁ କିନ୍ତୁ ମୁଁ ସମସ୍ତଙ୍କୁ ମାନେ କହିଥିଲି କି ତମର ହବ ତମେ ଟ୍ରାଏ କର ସେମାନେ ମତେ ସବୁ ଜିଦ କଲେ ଭାଇ ତମେ କର ମୁଁ ତମେ କର ମୁଁ ତମକୁ ଏଠି ସବୁ ମାନେ
1: ଗାଇଡ କରିବି
0: ଆଉ ତାପରେ ସେମାନେ ବି ସମସ୍ତଙ୍କ ଲାଇଫରେ ଫାର୍ଷ୍ଟ ଟାଇମ୍ ହେଲା ଆମେ ମିଶିକି ସମସ୍ତେ କଲୁ ଆଉ ମୁଁ ଯୋଉ ଯୋଉ ମାନେ ପ୍ରୋସେସ କହିଲି ମାନେ ଆମର ଚିକେନ୍ ଫିଷ୍ଟ ହଉଥିଲା ମୁଁ ଯୋଉ କହିଲି ଯୋଉ ଯୋଉ ପ୍ରୋସେସ କରିବା ପାଇଁ ସେମାନେ କଲେ ଆଉ ପ୍ରଥମ ଥର ପାଇଁ ଗଲେ ବହୁତ ଭଲ ବି ଲାଗିଲା ଅନ୍ୟ ରୁମ୍ରେ ମାନେ ପିଲାମାନେ ବି ଆମ ସହିତ ଟିକେ ଆସିକି ସାମିଲ ହେଲେ ଟେଷ୍ଟ କଲେ ସମସ୍ତେ ମଧ୍ୟ ଭଲ ପାଇଲେ ଆମ ଖାଇବାକୁ ବହୁତ ସୁନ୍ଦର ହେଇଛି ବୋଲି ଆମ ମଧ୍ୟ ତା ପ୍ରଶଂସା କଲେ ଭାଇ
1: ଏତେ ଏତେ ଜଣ ରୋଷେଇ କରୁଥିଲେ ପରସ୍ପର ଭିତରେ କନ୍ଫ୍ଲିକ୍ଟ ନଥିଲା ତ ଦ୍ୱନ୍ଦ କିଛି ନଥିଲା ନାଇଁ ନାଇଁ ଏଇଟା ଏମିତି ହବ ସେଟା ସେମିତି ହବ ସେମିତି କିଛି ନଥିଲା
0: ଯେହେତୁ ମାନେ ମୁଁ ସେଠି ମାନେ ସେଇ ରୁମ୍ରେ ଏକୁଟିଆ ମୁଁ ସିନିୟର ଥିଲି ତେଣୁ ଅନ୍ୟମାନେ ତ ସମସ୍ତେ ଖାଇବା ସମୟରେ ହିଁ ପାର୍ଟିସିପେଟ୍ କଲେ କାହିଁକିନା ଯେହେତୁ ଆମର 7:00 ମାନେ 9:00 ପାଖାପାଖି ଷ୍ଟଡି ଆୱାର ଚାଲେ ତ ଷ୍ଟଡି ଆୱାର ସେମାନେ ସମସ୍ତେ ପଢାପଢି କରନ୍ତି ତ ଯେହେତୁ ମୁଁ ସିନିୟର ଥିଲି ତେଣୁ ମୁଁ ମାନେ ଯାହା କହିଲେ ସମସ୍ତେ ରେସ୍ପେକ୍ଟ ବୋଲି ଗୋଟେ ଜିନିଷ ସେଇଟା ଥିଲା ତ ମୁଁ ଯାହା କହିଲେ ସେମାନେ ମୋ କଥା ରଖୁଥିଲେ ଭଲ ବି ଲାଗିଲା ସମସ୍ତେ ଧନ୍ୟବାଦ ପିଲାମାନେ ବି ଶିଖିଲେ କିଛି କିଛି ଆଉ ଏମିତି ବହୁତ ଥର ଟ୍ରାଏ ହେଇଛି କିନ୍ତୁ ଆପଣଙ୍କ ଯେହେତୁ ମେନ୍ ମାନେ ଟପିକ୍ ହଉଛି ପ୍ରଥମ ଦିନ ଅନୁଭୂତି ତ ମୁଁ ଏଇଠି ଗୋଟେ
1: ଓକେ ବହୁତ ବହୁତ ଧନ୍ୟବାଦ ଡୋଣ୍ଟ ୱରି ଡୋଣ୍ଟ ୱରି କିନ୍ତୁ ଭଲ ଲାଗିଲା ଆପଣଙ୍କର ତ ସେଠି ଗୋଟେ ବହୁତ ବଡ ମାନେ ଯୋଗଦାନ ବି ଥିଲା ହେଲା ସିନିୟର ଭାବରେ ସେମାନଙ୍କୁ ଗାଇଡ କରିବା ସେମାନଙ୍କୁ ବହୁତ ଜିନିଷ କହିବା ସେଟା ବି ତ ଗୋଟେ ବହୁତ ବଡ ଏକ୍ସପିରିଏନ୍ସ ଥ୍ୟାଙ୍କ ୟୁ ଭେରି ମଚ୍ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
0: ଧନ୍ୟବାଦ ଭାଇ ଆପଣଙ୍କ ସହିତ କଥା ବି ବହୁତ ଭଲ ଲାଗିଲା ଆପଣମାନଙ୍କ ଆଶୀର୍ବାଦ ଭଲ ପାଇବା ରହୁ
1: ଥ୍ୟାଙ୍କ ୟୁ
0: ଏମିତି କଲ୍ କନେକ୍ଟ ହଉଥାଏ ରେଗୁଲାର କଲ୍ ଭାବରେ ମୁଁ ସବୁଦିନ ଆପଣମାନଙ୍କ ସହିତ କଥା ହେବାର ଗୋଟିଏ ଗୋଟିଏ ମାନେ ସୁଯୋଗ ପାଏ ଧନ୍ୟବାଦ
1: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଓକେ ଫ୍ରେଣ୍ଡସ୍ ସମୟ ହିସାବରେ ଦେଲାଣି କ'ଣ କହିବେ ଆଜିର ଟପିକ୍ ଆପଣ କେବେ ରୋଷେଇ କରିଛନ୍ତି କି ହଁ ଯଦି ରୋଷେଇ କରିଛନ୍ତି ତେବେ ଲାଷ୍ଟ କଲ୍ ନେଇଯିବା ଆମେ ପ୍ରଥମ ଥର ରୋଷେଇ କରିବାର ଅନୁଭୂତି ଆପଣଙ୍କର କେମିତି ଥିଲା

0: ନେକ୍ସଟ କଲର କିଏ ଅଛନ୍ତି ଦେଖିବା। ହ୍ୟାଲୋ
1: ନାରାୟଣ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଜଣେ
0: ଆପଣଙ୍କ ଟିକେ ଭଏସ୍ ଟି କଟି କଟି ଯାଉଛି।
1: ଭାଇ ଦୋକାନ ଭିତରେ ଅଛି ତ?
0: ହ୍ୟାଲୋ, ହଁ ହ୍ୟାଲୋ ଭାଇ, ଆଉଥରେ ଆପଣଙ୍କ ପରିଚୟ ଦିଅନ୍ତୁ। ରମେଶ ଚନ୍ଦ୍ର ସାହୁ। ରମେଶ ଭାଇ କେମିତି ଅଛନ୍ତି, ଭଲ ଅଛନ୍ତି?
1: ଆପଣଙ୍କ ଦେହରୁ ଭଗବାନ କୃପାରେ ବହୁତ ବଢିଆ ଅଛି।
0: ଓକେ, କଣ କହିବେ ଆଜିର ଟପିକ ସମ୍ପର୍କରେ? ପଟାପଟ କହିଦିଅନ୍ତୁ।
1: ଲାଷ୍ଟ କଲର ଆଉ ବେଶୀ ସେ ମୁଁ କହିପାରିବିନି, ତ ଅଳ୍ପ କେ କହିଦେଉଛି ସାମ୍ୟକ ଭାବରେ। ଯେତେବେଳେ ଆମେ 1994 ଭୁବନେଶ୍ୱରରେ ଥିଲୁ, ଗୋଟେ କମ୍ପାନୀରେ ଥିଲୁ, ଆମେ 2-3 ଜଣ ଥିଲୁ, ଆମ ଗାଁର 2-3 ଜଣ ଥିଲୁ। ସେଇଠି ରୋଷେଇ କରୁଛୁ, ଯେତେବେଳେ ଆମର ଏଥିରେ ପେଟ୍ରୋଲ ଯୋଉ ଆମର ଥିଲା, ସେତେବେଳେ ତ କିରୋସିନ ଆମେ ରିତା କରୁଥିଲୁ, ଆଉ କିନ୍ତୁ ଯେତେବେଳେ କରୁଥିଲୁ ଯେ ଯେତେବେଳେ ଅସୁବିଧା ହେଇଥିଲା, ଫାର୍ଷ୍ଟ ଯେତେବେଳେ କଲୁ ଆମେ ଭାତଟା କରିଦେଲୁ, ତରକାରୀ କଲୁ, କିନ୍ତୁ ତରକାରୀଟା ଟିକେ ଲୁଣିଆ ହେଇଥିଲା। ସେତେବେଳେ ମୋର ମନେ ଅଛି ଆମେ ସାଥି ହେଇକି କରୁଥିଲୁ, ଆମେ ମିଶିକି 2-3 ଜଣ କରୁଥିଲୁ, ଆଉ ଯେତେବେଳେ ଫାର୍ଷ୍ଟ ଅନୁଭୂତି ମୋର ମୁଁ ଜାଣିଛି, ଏଠି ଟିକେ ଲୁଣିଆ ହେଇଯାଇଥିଲା ଆଉ ଭାତଟା ଟିକେ ତେଜୁଆ ହେଇଥିଲା, ମୋର ଏତିକି ଅନୁଭୂତି ଅଛି ଭାଇ। ଆଉ ତାପରେ ଆମେ ରୋଷେଇ କରୁନୁ, ତାପରେ ତ ମ୍ୟାରେଜ, ତାପରେ ସବୁକିଛି ହେଇଛି, ଆଉ କଣ
0: ତାପରେ ଆଉ କେବେ କରିନାହାନ୍ତି?
1: ନାଇଁ ନା, ଆଉ କେବେ କରିନୁ। ଆଉ ସଦାବେଳେ ତ ଆଡ଼େ ଯେତେ 2-3 ବର୍ଷ ଥିଲୁ, ଏ 3 ବର୍ଷ ଭିତରେ ଆଉ ତ କମ୍ପାନୀ ଭାଙ୍ଗିଗଲା, ପଳେଇ ଆସିଲୁ, ତାପରେ ଦୋକାନ ଷ୍ଟାର୍ଟ କଲୁ, ଏମିତି ଚାଲିଛି। ଆଉ ମ୍ୟାରେଜ୍ କଲା ପରେ ଆଉ ଏପଟେ କିଛି କଲୁନି, ଆଉ ଘରଣୀ ଆସିଲୁ, ସବୁ କଲେ ଆଉ କଣ।
0: ପୁରା ବ୍ୟସ୍ତତା ଭିତରେ ଆଉ ରୋଷେଇକୁ ପୁରା ଭୁଲିଗଲେ। ବହୁତ ବହୁତ ଧନ୍ୟବାଦ ରମେଶ ଭାଇ,
1: କୋଡେ କରିନୁ।
0: ଓକେ, ବହୁତ ବହୁତ ଧନ୍ୟବାଦ ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ, ଆପଣଙ୍କ ଅନୁଭୂତିର କଥା କହିଥିବାରୁ ବହୁତ ବହୁତ ଧନ୍ୟବାଦ। ସାଥି, ଏଇ ଥିଲା ଆଜିର ଡାଇଲିନ ଲାଇଭ୍ର ଚିଟ୍ ଚାଟ୍ର ଯେଉଁ ଟପିକ୍, କି ଆପଣମାନଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ବହୁତ ବଢ଼ିଆ କଥା ଆପଣମାନଙ୍କ ପାଖରୁ ଆମେ ଜାଣିଲୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପୂର୍ବରୁ ଚାଲନ୍ତୁ ଶୁଣେଇ ଦେଉଛୁ ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍ଡ।

ଏଠାରେ ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ ଶୁଣିବେ ସକାଳ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10। ଏଥିରେ ବିଷୟ ରହିଛି ବଢ଼ୁଥିବା ଅପରାଧ ପ୍ରବଣତା। ଏ ବିଷୟରେ ଆଲୋଚନା କରିବେ ସୁଶ୍ରୀ ସଙ୍ଗୀତା ବେହୁରା। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଅନୁଷ୍ଠିତ କମନୱେଲ୍ଥ ଗେମ୍ସ 2026ର ଦୈନିକ ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 17:30। ଶୁଭ ସକାଳ ଶୁଣିପାରିବେ 17:45। ସକାଳ 8:30 ମର୍ଣ୍ଣିଂ ମେଲୋଡି, ଡେଲି ଲାଇଫ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ସକାଳ 10:00 ଏବଂ ରାତି 10:00। ଏଥିରେ ଆପଣମାନେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ କରି ନିଜର ମନପସନ୍ଦର ଗୀତ ଶୁଣିପାରିବେ। ଦିନ 11:00 ଶୁଣିବେ କଳାକାର ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଅପରାହ୍ନ 3:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ଅପରାହ୍ନ 3:30 ଶୁଣିବେ

0: ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 90ତମ ଭାଗ
1: ଏପିସୋଡ୍ 90 90

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତ ଗାଇଛନ୍ତି ଶ୍ରୀଚରଣ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ବସନ୍ତ ପାତ୍ର।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3ଟି ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡୁ ସୁଆରବଡୁ ଓ ଗରାବଡୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟ ମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜିତ ହୋଇ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ 3 ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ସରଳଙ୍କୁଳ, ରାଜସୁନଖଳାଠାରେ ରଥରୂଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ୍ର ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और आत्मनिर्भर भारत के निर्माण का अपना ସଂକଳ୍ପ ଔର ମଜବୁତ କରେ।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତ

0: ତୈଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଊର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲ୍ରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୂହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୂହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରୀ ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓ ମେ ଖାସ ଅନୁଭବ ଆତି ହେ।
0: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ଆସନ୍ତାକାଲି ନୀଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି 27ତମ କାର୍ଗିଲ ବିଜୟ ଦିବସ। ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି କୃତଜ୍ଞ ରାଷ୍ଟ୍ର। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ଆକାଶବାଣୀରେ ଆଜି 136ତମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 27ତମ କାର୍ଗିଲ ବିଜୟ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଦେଶକୁ ଏକତ୍ରିତ କରିଛି ବୋଲି କହି ଅଗଷ୍ଟ 15 ପୂର୍ବରୁ ମାଇଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶ ପଠାଇବାକୁ ଦେଶବାସୀଙ୍କୁ କଲେ ଅନୁରୋଧ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ। କହିଲେ, ଭାରତୀୟ ସଂସ୍କୃତିରେ ସାମୁହିକ ଅଂଶଗ୍ରହଣ ସର୍ବଦା ଶକ୍ତିର ଏକ ବିରାଟ ଉତ୍ସ ଭାବେ ଗ୍ରହଣ କରାଯାଇଛି। ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଅଗଷ୍ଟ 1 ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରୁଛି ସମ୍ବଲପୁରୀ ଏକତା ମଞ୍ଚ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଭାରୋତ୍ତଳକ ରିଷିକାନ୍ତ ସିଂ। 60 କେଜି ବର୍ଗରେ ହାସଲ କଲେ ଏହି ସଫଳତା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନୁମାନ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ ଘୋଷଣା। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଟର୍ନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଚଳଚ୍ଚିତ୍ର କରଣ ଅର୍ଜୁନ ଗୀତଟି ଗାଇଛନ୍ତି କୁମାର ସାନୁ ଏବଂ ଉଦିତ ନାରାୟଣ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ଭାରତର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ଏକ ପ୍ରମୁଖ ଶକ୍ତି ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି, ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
2: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ରଖତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରି ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓ ମେ ଖାସ ଅନୁଭବ ଆତୀ ହେ। और इसलिए उद्देश्य ये था कि देश के अलग अलग जिलों के युवा हिमाचल उत्तराखंड और लद्दाख के गांवों की यात्रा करें।
1: ସ୍ୱାଧୀନ ଭାବରେ ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷକରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କାର୍ଗିଲ୍ର ଉଚ୍ଚ ଶିଖର ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା ଗୋଟିଏ ରାଷ୍ଟ୍ର ଗୋଟିଏ ସଲାମ ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ

0: କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 15 ତାରିଖ ପୂର୍ବରୁ ମାଇଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ନିଖୁଣ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज लिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन देने का और पूरा मिनिस्ट्री समझने का कोशिश मैंने किया हूं। मुझे विषय नया है और सीनियर ऑफिसर्स से मैंने डिटेल में बातचीत करने का कोशिश किया हूं। ये बहुत बड़ी डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତ୍ୟାଧୁନିକ ଏଆଇ ହୋଲୋବକ୍ସ ଉଦ୍ଘାଟନ କରାଯାଇଛି। ଏହା ପରିଦର୍ଶକମାନଙ୍କୁ ବାଜପେୟୀଙ୍କ ଜୀବନୀ, ନେତୃତ୍ୱ ଏବଂ ପ୍ରେରଣାଦାୟୀ ଅନୁଭୂତିଗୁଡ଼ିକୁ ଜାଣିବାର ସୁଯୋଗ ଦେବ। ଉଦ୍ଘାଟନୀ ସମାରୋହରେ ବାଜପେୟୀଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ 1999 କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଆଜି ସଂଗ୍ରହାଳୟ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଓ ବଳିଦାନକୁ ଦର୍ଶାଉଥିବା ଅନେକ ଦୁର୍ଲଭ ଫଟୋ, ପୁରୁଣା ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଚିଠି ଏଥିରେ ସ୍ଥାନ ପାଇଛି। ଏହି ଏଆଇ ହୋଲୋବକ୍ସରେ କୃତ୍ରିମ ବୁଦ୍ଧିମତା, ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯାଇ ମହାତ୍ମା ଗାନ୍ଧି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋଲ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୁଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୁଙ୍ଗରେ ବହୁସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଣ୍ଟନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97 ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚାରାମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁୟା 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3 T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍

0: ହରେଇ 84 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠି ଚାଲିଥିବା ପୁରୁଷ ଅନ୍ତିମ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

କହିବିନି ଯେ ଆପଣ ମାନେ କ୍ଷୀର ଚା ପିଇବେ, କ୍ଷୀର ଚା ନୁହଁ, ଗରମ ଚା ମାନେ ସାଧା ଚା'କୁ ଆପଣ ନେଇପାରିବେ। ତା ସହିତ ଅଦା ଟିକେ ପକାଇ ପାରିବେ, ଅଦାର ଯେଉଁ ଖୁସ୍ବୁ ଆସିବ, ଯେଉଁ ମାନେ ଚା'ଟା କମ୍ପ୍ଲିଟ୍ ପରେ ସେଇଟା ଆପଣଙ୍କୁ ବହୁତ ଖୁସି ଦେବ, ବହୁତ ହାପି ହାପି ଫିଲ୍ କରିବ। ତ ଯଦି ଆପଣ ଦୁଇ ଢୋକ ତିନି ଢୋକ ନେଇଯିବେ ତାହେଲେ ଆପଣଙ୍କୁ ପୁରା ଏକଦମ ମସ୍ତ ଲାଗିବ। ତ ଆପଣ କ'ଣ ଭାବୁଛନ୍ତି, ଏଫ୍ଏମ୍ ରେନ୍ବୋ ସହିତ ଏଇ ସନ୍ଧ୍ୟା ଆସରେ ଯୋଡ଼ି ହେଇଯାଆନ୍ତୁ, ମିଠା ମିଠା ଗୀତ ବି ଏନ୍ଜୟ କରନ୍ତୁ, ଆଉ ତା ସହିତ ଟିକେ ଚା'ରେ ଅଦା ପକାଇକି ତାର ମଜା ମଧ୍ୟ ନିଅନ୍ତୁ। ତେବେ ଚାଲନ୍ତୁ ୟାରି ଭିତରେ ଆପଣମାନଙ୍କୁ ଶୁଣିଦେଉଛି କିଛି ଗୀତ। ଷ୍ଟେ ଟ୍ୟୁନ୍ଡ।

0: ଶୁଣନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ଭି ହୈ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ୍ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟ ଘର .gov.in।
2: ସଦୀ ବନ୍ଧୁରେ ସ୍ୱାଗତ ଆପଣମାନଙ୍କୁ ଆଜିର ସନ୍ଧ୍ୟା ସର କାର୍ଯ୍ୟକ୍ରମକୁ। ବାହାରେ ବର୍ଷା ଆଉ ଏଫ୍ଏମ୍ ରେନ୍ବୋର ମିଠା ମିଠା ଗୀତ, ତା ସହିତ ଆପଣମାନଙ୍କର ଉପସ୍ଥିତି ଘର ଭିତରେ। ନିଶ୍ଚିତ ଭାବରେ ଆପଣମାନେ ପରିବାରର ଲୋକମାନଙ୍କୁ, ମାଙ୍କୁ ହଉ, ଭାଉଜଙ୍କୁ ହୁଅନ୍ତୁ, କିମ୍ବା ସ୍ତ୍ରୀକୁ କିମ୍ବା ଭଉଣୀକୁ, କାହାକୁ ନା କାହାକୁ ଆପଣ ନିଶ୍ଚିତ ଭାବରେ ତଙ୍ଗ କରାଉଥିବେ, ନୁହେଁ କି? ହଁ, ତଙ୍ଗ କରିବା ବି ସ୍ୱାଭାବିକ, କାହିଁକି ନା ପାଗ ବି ସେମିତି କରିଛି ଯେ ନିହାତି କିଛି ନା କିଛି ଗରମା ଗରମ ପ୍ରସ୍ତୁତି ଦରକାର। ଗୋଟେ କଥା କହିଲେ, ବର୍ଷା ସହିତ ପକୁଡ଼ିର କ'ଣ ସମ୍ପର୍କ? ବର୍ଷା ସହିତ ପକୁଡ଼ିର ନିବିଡ଼ ସମ୍ପର୍କ ରହିଛି, ନୁହେଁ କି? ପକୁଡ଼ି ଖାଇବାକୁ କାହାକୁ ଭଲ ନ ଲାଗେ। କେବଳ ପକୁଡ଼ି ନୁହେଁ, ତା ସହିତ ଯେଉଁ ପିଆଜି ଆଉ ବିଭିନ୍ନ ପ୍ରକାର ଛଣା ଛୁଣି ଜିନିଷ ଘରେ ଫ୍ରେଶ୍ କରିକି ଖାଇବାକୁ ବହୁତ ମଜା ଲାଗେ। ତା ସହିତ ଚଣା ଡାଲିର ଯେଉଁ ତରକାରୀ, ବର୍ଷା ସମୟରେ ବିଶେଷ କରି ଏସବୁ ଖାଇବାକୁ ବହୁତ ଇଚ୍ଛା ହୁଏ। ରୋଷେଇ ଘରୁ ଆସୁଥିବା ଯେଉଁ ଗରମ ଗରମ ପକୁଡ଼ିର ସୁଗନ୍ଧ ଭୋକକୁ ଦ୍ୱିଗୁଣ ନିଶ୍ଚିତ ଭାବରେ କରିପାରିବ ଆପଣଙ୍କର। ଘରର ସମସ୍ତେ ଏକାଠି ବସିକି ବର୍ଷାକୁ ଦେଖି ଦେଖିକି ପକୁଡ଼ି ଖାଇବା, ତାର ମଜା କିନ୍ତୁ ଅଲଗା। ପକୁଡ଼ି ଖାଇବା କଥାରୁ ଗୋଟେ କଥା ମନେ ପଡ଼ିଲା, କେବଳ ପକୁଡ଼ି ଖାଇବା କଥା ନୁହେଁ, ବିଭିନ୍ନ ଆମ ଓଡ଼ିଶାରେ ବିଭିନ୍ନ ଜାଗାର ବିଭିନ୍ନ ପ୍ରକାର ଖାଇବାର ଚଳଣୀ ରହିଛି। ଯେମିତିକି ବାଲେଶ୍ୱର ହଉ ବା ବାରିପଦା ହଉ, ଯେମିତିକି ମୁଢ଼ି ଖାଇବାର ମଜା, ମୁଢ଼ି ମିକ୍ସଚର କିମ୍ବା ହାଲକା ଟିକେ ଖଟା ଦେଇକି ବା ଆଚାର ଦେଇକି ତାକୁ ଚଟପଟି ହିସାବରେ କରିକି ତାର ଖାଇବାର ମଜା ବି ଗୋଟେ ନିଆରା। ମୁଢ଼ି ମିକ୍ସଚର ବା ମୁଢ଼ିରେ ନଡ଼ିଆ ପକେଇକି ତାକୁ ଖାଇବାର ମଜା, ସେ ବି ଗୋଟେ ନିଆରା। ଉଣାଧିକେ ଆମେ ସମସ୍ତେ ଏଇଟାକୁ ଖାଇବାକୁ ଭଲ ପାଆନ୍ତି। ଆଉ ବିଶେଷ କରି ବର୍ଷା ଯେତେବେଳେ ଆସେ, ବର୍ଷା ବାହାରେ ଥିବ, ବର୍ଷାର ମାହୋଲ ଥିବ, ସେତେବେଳେ ଘରେ ଏସବୁ ଖାଇବାକୁ ନିଶ୍ଚିତ ଆପଣଙ୍କୁ ଭଲ ଲାଗୁଥିବ। ଏସବୁର ମଜା ନିଅନ୍ତୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିହେଇକି ରୁହନ୍ତୁ। କିନ୍ତୁ ମନେ ରଖନ୍ତୁ, ଆପଣଙ୍କ ହେଲ୍ଥ ସବୁଠୁ ବଡ଼ ଜିନିଷ, ହେଲ୍ଥକୁ ଜଗନ୍ତୁ। ଆପଣଙ୍କ ହେଲ୍ଥ କ'ଣ ଚାହୁଁଛି ସେହି ଅନୁଯାୟୀ ଆପଣ ଖାଦ୍ୟ ନିଶ୍ଚିତ ଭାବରେ ଖାଇପାରିବେ।

ସେଥିପାଇଁ ବର୍ଷା ଋତୁରେ ସ୍ୱାଦ ସହିତ ସ୍ୱାସ୍ଥ୍ୟରେ ମଧ୍ୟ ବହୁତ ଧ୍ୟାନ ରଖିବା ଦରକାର। ଏ ସମୟରେ ବାହାରର ଅସ୍ୱଚ୍ଛ ଖାଦ୍ୟ ଖାଇବାଠାରୁ ଘରେ ତିଆରି ତାଜା ଖାଦ୍ୟ ଖାଇବା ବହୁତ ଭଲ। ଗରମ ସୁପ୍ ନେଇପାରିବେ, ଅଦା ଓ ତୁଳସୀ ପତ୍ର ମିଶା ଯେଉଁ ଚା ତାକୁ ମଧ୍ୟ ଆପଣ ଖାଇପାରିବେ। ଖେଚୁଡ଼ି କିମ୍ବା ହାଲକା ଘରୋଇ ଖାଦ୍ୟ ଶରୀରକୁ ସୁସ୍ଥ ରଖିପାରିବ। ବର୍ଷାରେ ପାଣିଜନିତ ରୋଗର ସମ୍ଭାବନା ବଢ଼ିଥାଏ, ତେଣୁ ପରିଷ୍କାର ଓ ସୁରକ୍ଷିତ ଖାଦ୍ୟ ଗ୍ରହଣ କରିବା ବହୁତ ଜରୁରୀ। ସ୍ୱାଦ ଆଉ ସ୍ୱାସ୍ଥ୍ୟ ଏହି ଦୁଇଟିର ସନ୍ତୁଳନ ରଖିପାରିଲେ ବର୍ଷାର ଆନନ୍ଦ ଆହୁରି ବଢ଼ିପାରିବ। ମନେ ରଖନ୍ତୁ, ଋତୁ ବଦଳିଲେ ଖାଦ୍ୟ ଅଭ୍ୟାସରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ। ସୁସ୍ଥ ଶରୀର ଥିଲେ ହିଁ ବର୍ଷାର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ ଉପଭୋଗ କରିପାରିବା। ତେଣୁ ବର୍ଷା ଦିନରେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ, ଖାଦ୍ୟ ପ୍ରତି ନଜର ଦିଅନ୍ତୁ, ଖାଦ୍ୟକୁ କ'ଣ କ'ଣ ଖାଇବେ ତାର ଗୋଟିଏ ସଠିକ୍ ତାଲିକା କରନ୍ତୁ। ବାହାରେ ଯେତେବେଳେ ବି ଯାଉଛନ୍ତି କଣ୍ଟ୍ରୋଲରେ ରୁହନ୍ତୁ, ନଚେତ ବାହାରେ କିଛି ଖାଦ୍ୟ ମଧ୍ୟ ଆପଣ ଖାଇଦେବାର ବହୁତ ସମ୍ଭାବନା ଅଛି। ଏଣୁତେଣୁ ଖାଦ୍ୟ ସବୁବେଳେ ଖାଇବାର ଆବଶ୍ୟକତା ନାହିଁ, କାଁ ଭାଁ କେତେବେଳେ ଆପଣ ଖାଇଦେଇପାରିବେ, କିନ୍ତୁ ଯେଉଁମାନଙ୍କର ଅଭ୍ୟାସ ଅଛି ସେମାନେ ନିହାତି ତାକୁ କଣ୍ଟ୍ରୋଲ କରିବା ଉଚିତ।

0: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରୀ ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁଶା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା

ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ ଏକର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ।

ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ, ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1,00,000 ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା' କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3,50,000ରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା' କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି।

ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି

ମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମ୍ର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗଫ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗଫ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ

0: ପୁଣି ଦେଖା ହେବା। ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତର ମିତର କାର୍ଯ୍ୟକ୍ରମକୁ। ତୁମସେ ମିଲକର ଏସା ଲଗା ଜୈସେ ଅଧୁରି କାହାନୀକୁ ମଞ୍ଜିଲ ମିଲ ଗଈ, ଜୋ ଖ୍ୱାଇସେ ଦିଲ ମେ ବର୍ଷୀ ଥି, ଜୋ ଖ୍ୱାଇସେ ଦିଲ ମେ ବର୍ଷୋ ସେ ଥି, ଉନ୍ହେ ଆଖିର ଏକ ତସବୀର ମିଲ ଗଈ।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। 27ତମ କାର୍ଗିଲ୍ ବିଜୟ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ କଲେ ପ୍ରଶଂସା। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ କଲେ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି। ଛଅଟି ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ପରୀକ୍ଷା ସଂସ୍କାର ନିମନ୍ତେ ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବୈଷୟିକ ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ନେତୃତ୍ୱରେ ଗଠିତ ହେଲା ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ, ଘୋଷଣା କଲେ ପ୍ରଧାନମନ୍ତ୍ରୀ। ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେଠାରୁ 35 ରନ୍ରେ ବିଜୟୀ। ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 192 ରନ୍ ସଂଗ୍ରହ କରିଥିବା ବେଳେ ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 157 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ 3-0 ସିରିଜ୍ ପଛି ନେଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ସଦୀଟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସ୍ୱାଗତ ଆପଣମାନଙ୍କୁ ଆଜିର ରେନ୍ବୋ ଏସ୍ମିସ୍ର କାର୍ଯ୍ୟକ୍ରମକୁ। ବର୍ତ୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଏସ୍ମିସ୍ ଆସିକି ପହଞ୍ଚି ସାରିଛି, ତ ପଟାପଟା ଆରମ୍ଭ କରିବା ଆପଣଙ୍କର ଏସ୍ମିସ୍ର କାର୍ଯ୍ୟକ୍ରମ। ପ୍ରଥମ ଏସ୍ମିସ୍ ଆମକୁ କରିଛନ୍ତି ଆଲୋକ ମେହେର ବୁଡ଼ାପାଲ୍ଲୀ ବିଜେପୁର ବରଗଡ଼ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରାମ ତେରି ଗଙ୍ଗା ମୈଲି ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର। ଦେନ୍ ପରବର୍ତ୍ତୀ ଏସ୍ମିସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଁଲ କଟକରୁ, ଶୁଣିବାକୁ ଚାହିଁଛନ୍ତି ବିଭି ହୋ ତୁ ଏସି ଚଳଚ୍ଚିତ୍ରର ଗୀତ, ଗୀତରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ତେବେ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ। ଷ୍ଟେ ଟ୍ୟୁନ୍ଡ।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ସୋମନାଥ ସାହୁ ଚିକିରଣପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ଶୁଣିବାକୁ ଚାହିଁଛନ୍ତି ମୁକ୍ତି ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ବାଣିଜୟରାମ ଏବଂ ସୁଧାରାମା। ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କାନ୍ତୁଲା ଆଠକୋଡ଼ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଧରିତ୍ରୀ କଥାଚିତ୍ରରୁ ଗୀତ ଗାଇଛନ୍ତି ଶ୍ୟାମଲ ମିତ୍ର।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଶୁଣିବାକୁ ଚାହିଁଛନ୍ତି ସାଗିର ଚଳଚ୍ଚିତ୍ରର ଗୀତ। ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର। ଦେନ୍ ସମୀର ଏବଂ ସଙ୍ଗୀତା ପଣ୍ଡା ତେଲଙ୍ଗା ପେଣ୍ଠ କଟକରୁ ଶୁଣିବାକୁ ଚାହିଁଛନ୍ତି କୟାମତ ସେ କୟାମତ ତକ୍ ଚଳଚ୍ଚିତ୍ରର ଗୀତ। ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ୍।

ଆଡଭର୍ଟାଇଜମେଣ୍ଟ କରିଛନ୍ତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ମଣିଆବନ୍ଧ ପଡମ୍ବାରୁ ଶୁଣିବାକୁ ଚାହିଁଛନ୍ତି ମନ ରହିଗଲା ତୁମରଠାରେ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ସୁବାସ ଦାସ ପରବର୍ତ୍ତୀ କରିଛନ୍ତି ନରପଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କିଲ୍ ଡିମ୍ପଲ୍ ମୀନାକ୍ଷୀ ନିଶା ତୁଳସୀ ଏବଂ ଦିଶା ଗୋସ୍ୱାମୀ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବାତୋ ବାତୋ ମେ ଚଳଚ୍ଚିତ୍ରର ଗୀତ ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର ଫଲ ପଦ୍ମାସେ ଏବଂ ଅମିତ କୁମାର

ଆପଣ ଅଛନ୍ତି ଦତରଙ୍ଗୀ ଭାଟାପରା ଛତିଶଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ସେମାନେ ହେଲେ ହିରଣ୍ମୟୀ ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନଖିଲାଲ ବର୍ମା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କର୍ମା ଚଳଚ୍ଚିତ୍ରର ଗୀତ। ଗୀତଟି ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ମହମ୍ମଦ ଅଜିଜ ଏବଂ ସାଥୀ। ନେକ୍ସଟ ଏସ୍ମିସ୍ କରିଛନ୍ତି କାହ୍ନୁଚରଣ ବେହେରା, ନୂଆହାଟ ଡେରାବିସ୍ କେନ୍ଦ୍ରାପଡ଼ାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସକଳ ତୀର୍ଥ ତୁଚରଣ ଚଳଚ୍ଚିତ୍ରର ଗୀତ। ଗୀତରେ ଗାଇଛନ୍ତି ତୃପ୍ତି ଦାସ।

ନେଇ କେନ୍ଦ୍ରାପଡ଼ାରୁ କରିଛନ୍ତି, ଶୁଣିବାକୁ ଚାହିଁଛନ୍ତି ଦୋ ରାସ୍ତା ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ମହମ୍ମଦ ରଫି। ନେକ୍ସଟ ଡିସମିସ୍ କରିଛନ୍ତି ଖରସୋନ୍ ଝାଡ଼ଖଣ୍ଡରୁ ଶୁକ୍ର ନାୟକ, ମଞ୍ଜୁ ନାୟକ, ଜଲେଶ ନାୟକ ଏବଂ ଗୌରବ ନାୟକ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସିନ୍ଦୁର ଚଳଚ୍ଚିତ୍ରର ଗୀତ, ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ୍।

ରିଟର୍ନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08:32। ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ବଢ଼ୁଥିବା ଅପରାଧ ପ୍ରବଣତା। ଏ ବିଷୟରେ ଆଲୋଚନା କରିବେ ସୁଶ୍ରୀ ସଙ୍ଗୀତା ବେହୁରା। ଶୁଭ ସକାଳ ଶୁଣିପାରିବେ 7:45। 8:30 ମର୍ଣ୍ଣିଂ ମେଲୋଡି ଡାଲି ଲାଇଭ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀରୁ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

చక్ర గదహళ హరిద్రపర్ణ సుభద్రా దుయ ఊర్ధ్వహస్తరే పద్మ ధరిథాంతి ఏవం నిమ్నహస్త దుయటి థాయే బరదా ముద్రారే ఆ కళా రంగరి చిత్రిత జగన్నాథ చారి హాతరే శంఖ చక్ర గదా పద్మ ధరిథాంతి సమస్త దేవతాంకర పృష్ఠపట గాఢ నాలి రంగ హైథాయే ଅଣସର ପଟି ତିନୋଟିଙ୍କୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ୍ ନିଷ୍ଠାରେ ପ୍ରସ୍ତୁତ କରିଥାନ୍ତି। ଚିତ୍ର କରିବା ସମୟ ତକ ସେମାନେ ନିରାମିଷ ଭକ୍ଷଣ କରନ୍ତି ଏବଂ କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକମାନଙ୍କର ପ୍ରବେଶ ନିଷିଦ୍ଧ ଥାଏ। ଚିତ୍ର ପାଇଁ ଧଳା ରଙ୍ଗ ଶଙ୍ଖଚୂର୍ଣ୍ଣରୁ ପ୍ରସ୍ତୁତ ହେଉଥିବା ବେଳେ କଳା ରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳିର ନାଲି ଆଉ ହରିତାଳରୁ ହଳଦିଆ ଆଉ ଖଣ୍ଡ ନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଏ। ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟିମାନଙ୍କୁ ମନ୍ଦିରକୁ ଆଣନ୍ତି ଏବଂ ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏ ଏକ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଭୋଗ ପଢ଼ାଯାଏ। ହଁ, ସତରେ ଆମ କଳା ଠାକୁରଙ୍କର ଲୀଳା ଅପାର। ସେ ଲୀଳାକୁ କିଏ ବା ବୁଝିବ, ଆମେ ତ ଛାର ମନୁଷ୍ୟ ମାତ୍ର।

ଶୁଣୁଛନ୍ତି ଆପଣମାନେ ଭାବଭକ୍ତି ଭର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସେଦଲ ପାଖରେ। ଆମେ କଥା ହେଉଛେ ଅଣସର ଘରେ ଦିଅମାନଙ୍କର ପୂଜା ସମ୍ପର୍କରେ। ଅଣସର ଘରେ ଠାକୁରମାନଙ୍କୁ ପଣା ଆଉ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଙ୍କୁ ଅନ୍ନଭୋଗ କରାଯାଇଥାଏ। ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତ ଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାର ପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖିଥାନ୍ତି। ବଳଭଦ୍ରଙ୍କର ଆସ୍ଥାନ ନିକଟରେ ରାମ ନୃସିଂହ ଓ ଦୋଳଗୋବିନ୍ଦଙ୍କର ବିଗ୍ରହ ରୁହେ ଆଉ ସୁଭଦ୍ରାଙ୍କର ପାଖରେ ରୁହେ ଶ୍ରୀଦେବୀ ଅର୍ଥାତ୍ ଲକ୍ଷ୍ମୀଙ୍କର ସୁବର୍ଣ୍ଣ ବିଗ୍ରହ ଏବଂ ଭୂଦେବୀ ଅର୍ଥାତ୍ ସରସ୍ୱତୀଙ୍କର ରୂପା ବିଗ୍ରହ ଦୁଇ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରୁହେ ମଦନ ମୋହନ ଓ କୃଷ୍ଣଙ୍କର ପ୍ରତିମୂର୍ତ୍ତି ଏବଂ ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି। ଏବଂ ଏହି ଅଣସର ନୀତିରେ ଅନେକ ନୀତି ରହିଛି ଯେମିତିକି କରାଳ କର୍ମ ଶ୍ରୀଅଙ୍ଗ ଫିଟା ଫୁଲୁରି ତେଲ ଲାଗି ପଇତା ଲାଗି ଫୁଲୁରି ଲାଗି ଶ୍ରୀ କପଡ଼ା ଉତ୍ସବ ଏବଂ ମସୃଣ ଲେପନ ଚକା ବିଜେ ଏମିତି ଅନେକ ଚନ୍ଦନ ଲାଗି ଖଡ଼ି ଲାଗି ଓଷୁଅ ଲାଗି ଓ ରାଜପ୍ରସାଦ ବିଜେ ଅଣସର ତ୍ରୟୋଦଶୀ ବନକ ଲାଗି ଚକା ଅସରପ ଏବଂ ପରେ ପରେ ଆସେ ନବଯୌବନ ଦର୍ଶନ ଯାହା ଆଷାଢ଼ ଅମାବାସ୍ୟାରେ ଆସିଥାଏ ଏବଂ ଏହି ଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଣଙ୍କର ଦର୍ଶନ ନିମନ୍ତେ ଉଭା କରାଯାଏ। ହଁ, ଏବଂ ବିଭିନ୍ନ ଉପଚାର କରି ଭଗବାନଙ୍କୁ ସୁସ୍ଥ କରିବା ପାଇଁ ସମସ୍ତେ ଲାଗି ପଡ଼ନ୍ତି। ଚନ୍ଦନ କର୍ପୂର ଚୁଆ କସ୍ତୁରୀ କୁଙ୍କୁମ ଏସବୁ ମିଶ୍ରଣରେ ଲେପନ କରାଯାଏ। ଫୁଲୁରି ତେଲରେ ଭଗବାନଙ୍କୁ ଲେପ କରାଯାଏ ଯାହାକୁ ଶ୍ରୀତୈଳ ମଧ୍ୟ କୁହାଯାଏ ଏବଂ ଏହା ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ହୋଇ ଅଣସର ସପ୍ତମ ଦିନରେ ଲାଗି କରାଯାଇଥାଏ। ହଁ, ଏବଂ ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମଧ୍ୟ ମର୍ଦ୍ଦନ କରାଯାଇ ବନ୍ଧାଯାଇଥାଏ ଯାହାକୁ ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ଶ୍ରୀକପଡ଼ା ମଧ୍ୟ କୁହନ୍ତି। ହଁ, ଶ୍ରୀକପଡ଼ା ପରେ ସର୍ବାଙ୍ଗରେ ଲେପ ଦିଆଯାଏ ଶ୍ରୀଜୀବୀମାନଙ୍କୁ ଚନ୍ଦନ କର୍ପୂର ରାଶି ତେଲ ଆଉ ଝୁଣା ଏମିତି ଅନେକ କିଛି ଉପଚାରରେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ହଁ, ଯେଉଁ ଦଶମୂଳରେ ରହିଛି ମୋଦକ ବେଲଛେଲି ଏବଂ ଗମ୍ଭାରୀ ଫଣଫଣା ଅଗବଥୁ କୃଷ୍ଣପର୍ଣ୍ଣୀ ଶାଳପର୍ଣ୍ଣୀ ଅକ୍ରାନ୍ତି ପାଟିଳି ଲମ୍ବିକୋଳି ଏବଂ ବିଭିନ୍ନ ଚେରମୂଳିରୁ ଏହା ପ୍ରସ୍ତୁତ କରାଯାଇଥାଏ ଏବଂ ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରାଇବା ପରେ ଅଣସର ଘରେ ଶୋଇ ରହିଥିବା ଜୀଉମାନେ ଉଠି ଚକା ଉପରେ ବିଜେ କରନ୍ତି। ହଁ, ଏବଂ ଏହା ଆଷାଢ଼ କୃଷ୍ଣ ଦଶମୀ ଦିନ ହୋଇଥାଏ। ସତରେ ପ୍ରଭୁଙ୍କର ଲୀଳା ଅପାର, ସେ ଲୀଳାକୁ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରିନାହାନ୍ତି। ବାସ ଆମେ ଛାର ମନୁଷ୍ୟ ଏତିକି ପ୍ରାର୍ଥନା କରିବା, ହେ ପ୍ରଭୁ, ଯେତେ ଶୀଘ୍ର ପାରୁଛନ୍ତି ଆପଣ ସୁସ୍ଥ ହୋଇଯାଆନ୍ତୁ। ଦଶମୂଳ ମୋଦକ ଖାଇବା ପରେ ବିଶ୍ୱାସ ଅଛି ଯେ ଭଗବାନ ସୁସ୍ଥ ହେବାକୁ ଲାଗନ୍ତି। ହଁ, ଆମେ ସମସ୍ତେ ଠାକୁରଙ୍କର ସୁସ୍ଥକୁ ଅପେକ୍ଷା କରି ରହିଛେ ଏବଂ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛେ କି ହେ ପ୍ରଭୁ, ଆପଣ ବିଶ୍ୱ ନିଅନ୍ତା ଯଥାଶୀଘ୍ର ସୁସ୍ଥ ହୋଇ ଏ ବିଶ୍ୱକୁ କଲ୍ୟାଣର ରାସ୍ତାକୁ ନେଇଯାଆନ୍ତୁ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚାଅଶୀତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର
1: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି ଦୁଇଟି ବୃକ୍କ ଥାଏ ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ ଏହା ଦୁଇ ଭାଗରେ ବିଭକ୍ତ ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ ଡାଇରିଆ ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ ଦୁଇଟିକୁ ରକ୍ତ ଯୋଗାଣ କମିଯାଇଥାଏ ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ ସାପ କାମୁଡ଼ାରେ ଇନ୍ଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଏଲିସିସ୍ କରାଯାଇପାରେ ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ ଅସ୍ଥାୟୀ ବୃକ୍କ ଅକାମୀର ଡାଏଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କର ବାୟୋପ୍ସି କରିଥାଉ ଉପଯୁକ୍ତ ସମୟରେ ଡାଏଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ୍କ ଅକାମୀରେ ପରିଣତ ହୋଇଥାଏ ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ ଡାଇରିଆ ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଏଲିସିସ୍ରୁ ବଞ୍ଚାଇ ଦେଇପାରନ୍ତା କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍ ଆମିକାସିନ୍ ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍ ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଏଲିସିସ୍ ଏବଂ ବୃକ୍କ ପ୍ରତିରୋପଣ ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା

0: କିମ୍ବା ପରିସର ରଙ୍ଗ ଲାଲ ହେଲା କିମ୍ବା ଗୋଡ଼ ହାତ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର ପରିସର ପରୀକ୍ଷା କରିବା ଦରକାର ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି ହୁଏତ ଆମେ ବୃକ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ ଅକ୍ଷମତା ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦଙ୍କର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକେନ୍ଦ୍ରରୁ।

କାଣା ଏହି ବର୍ଷରେ ହୃଦୟ ଭେଜି ଗଲା ନା? ଇହାତେ ଭେଜିଥିବ, ଆଉ ଏ ଗୀତର ତଳେ ତଳେ ତ ଆପଣ ଭିଜି ଯାଇଥିବେ, ହଜି ଯାଇଥିବେ। ଶୁଣିଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ସିଦ୍ଧଲ ତକ୍ରି ଏବଂ ଶୋ ଚାଲିଛି ଶୁଭ ସକାଳରେ ଏବଂ ଆମେ କଥା ହଉଛୁ ଜୁଲାଇ। ଜୁଲାଇ ମାନେ ରଥଯାତ୍ରାର ଉତ୍ସାହ, ଭକ୍ତିର ଭାବନା ଆଉ ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜରିତ ପରିବେଶ, ଏହା ଆମ ସଂସ୍କୃତି, ଆମ ଆସ୍ଥା ଆଉ ଆମ ପରମ୍ପରାକୁ ଆହୁରି ଗଭୀର କରିଦିଏ। ଆଉ ଏଇ ମାସରେ ଅନେକ ଛାତ୍ରଛାତ୍ରୀମାନଙ୍କର ନୂଆ ସ୍କୁଲ, ନୂଆ କଲେଜ ଆଉ ନୂଆ ସ୍ୱପ୍ନର ଯାତ୍ରା ସେମାନେ ଆରମ୍ଭ କରନ୍ତି। ଜୁଲାଇ ଆମକୁ କୁହେ ପ୍ରତ୍ୟେକ ଶେଷ ପରେ ଗୋଟିଏ ନୂଆ ଆରମ୍ଭ ଆମକୁ ଅପେକ୍ଷା କରିଥାଏ। ତେବେ ଆପଣ ଜୁଲାଇ ମାସକୁ କାହିଁକି ଅପେକ୍ଷା କରନ୍ତି? ଜୁଲାଇ ମାସର ସବୁଠୁ ସୁନ୍ଦର ସ୍ମୃତିଟି କ'ଣ? ବର୍ଷାରେ ଭିଜିବା, ଗରମ ପକୁଡ଼ି ଚା'ର ମଜା, ନା କି ରଥଯାତ୍ରାର ଭକ୍ତିମୟ ଅନୁଭୂତି? ଜଗା ଆସିବ, କୋଟି କୋଟି ଭକ୍ତଙ୍କର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସିବେ ରଥଯାତ୍ରା କରି। କି ଅପୂର୍ବ ଆଉ ସୁନ୍ଦର ବେଶ ତାଙ୍କର, ତା ପୁଣି କୋଟି ଭକ୍ତଙ୍କ ପାଇଁ ତାଙ୍କର ଏ ଯାତ୍ରା। ଜୁଲାଇ ନେଇ ଆସେ ଏଇ ରଥଯାତ୍ରାକୁ।

ଶୁଣିଛନ୍ତି ଆପଣମାନେ ମର୍ଣ୍ଣିଂ ମେଲୋଡି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ହଁ, ଆଜିର ଏହି ବର୍ଷା ପିଛା ସକାଳରେ ଆସନ୍ତୁ ମନର ଗଳିରେ ଟିକେ ବୁଲି ଆସିବା। କୁହାଯାଏ ପ୍ରତ୍ୟେକ ସହରରେ ନିଜସ୍ୱ ଗୋଟିଏ ସୁଗନ୍ଧ ଥାଏ। ଏଇ ଯେମିତି ଆମ କଟକର ସୁଗନ୍ଧ ହେଉଛି ଭିଜା ମାଟି, ଗରମ ଦହିବରା ଆଳୁଦମ ଆଉ ତା ସହିତ ମହାନଦୀର ପବନ। ବର୍ଷା ଆସିଲେ ବାରବାଟୀର ସେଇ ଦୁର୍ଗରୁ ପୁରୁଣା ଇଟାମାନେ ଯେମିତି ନିଜ କାହାଣୀ କହିବାକୁ ଲାଗନ୍ତି। କାଠଯୋଡ଼ି କୂଳରେ ପବନ ଗୀତ ଗାଏ ଆଉ ବାଦାମ ବାଡ଼ିର ବ୍ୟସ୍ତ ରାସ୍ତା କିଛି ସମୟ ପାଇଁ ନୀରବ ହେଇଯାଏ। ସେଇ ନିରବତା ଭିତରେ ଗୋଟିଏ ସ୍ୱର ସବୁବେଳେ ଶୁଣାଯାଏ, ସିଏ ହେଉଛି ଆମ ରେଡିଓର ସ୍ୱର। ମନେ ଅଛି କି ଛୋଟବେଳେ କରେଣ୍ଟ ଯେତେବେଳେ ଚାଲି ଯାଉଥିଲା, ଘରର କୋଣରେ ଥିବା ସେଇ ଛୋଟ ଟ୍ରାଞ୍ଜିଷ୍ଟରଟା ବାହାର କରାଯାଉଥିଲା। ବାହାରେ ବର୍ଷାର ଟୁପ୍ଟାପ୍ ଶବ୍ଦ ଆଉ ଭିତରେ ରେଡିଓର ପୁରୁଣା ଗୀତ, ସେଇ ମୁହୂର୍ତ୍ତ ଗୁଡ଼ିକ ଆଜି ବି ହୃଦୟରେ ସତେଜ ହେଇକି ଅଛି। ରେଡିଓ କେବଳ ଖବର କିମ୍ବା ଗୀତ ଶୁଣାଏନି, ଏ ଆମ ଜୀବନକୁ ସ୍ମୃତିକୁ ଜୀବନ୍ତ ରଖେ। ବାଲିଯାତ୍ରାର ମେଳା ହଉ କି ରଥଯାତ୍ରାର ଉତ୍ସାହ ହଉ, କଟକ ପ୍ରତ୍ୟେକ ଉତ୍ସବରେ ରେଡିଓ ସହିତ ଜଡ଼ିତ, ଆଉ କଟକର ପ୍ରତ୍ୟେକ ଉତ୍ସବରେ ରେଡିଓ ଆମ ସହିତ ରହିଛି। ଆଜି ବି କୌଣସି ଚା ଦୋକାନରେ ଠିଆ ହେଲେ ଦେଖିବେ କେହି ଖବର ଶୁଣୁଛନ୍ତି ତ କେହି ଗୀତ ଗୁନଗୁନ କରୁଛନ୍ତି, ଆଉ କେହି ଆର୍ଜିମାନଙ୍କ କଥା ନିଜ ଜୀବନର ଛବି ଭିତରେ ଖୋଜୁଛନ୍ତି। ବର୍ଷା ଆମକୁ ଟିକେ ଅଟକି ଯିବାକୁ ଶିଖାଏ, ଆଉ ରେଡିଓ ଆମକୁ ଶୁଣିବାକୁ ଶିଖାଏ। ଶୁଣିବା ନିଜ ମନକୁ, ନିଜ ଲୋକଙ୍କୁ, ନିଜ ସହରକୁ। ହଁ, ଆଉ ଏ ସକାଳୁ ଜୋରଦାର ବର୍ଷାର ସିନ୍ ବି ଟିକେ ଅଜବ ନା। ହଁ, କେବେ ଏମାନେ ମନର ଭିଜା ପୃଷ୍ଠାକୁ ଖୋଲି ଦିଅନ୍ତି ତ ଆଉ କେବେ କାହାର ସ୍ମୃତିକୁ ଚୁପଚାପ ଆଖି ଆଗରେ ଆଣି ଠିଆ କରିଦିଅନ୍ତି। ବର୍ଷାର ପ୍ରତ୍ୟେକ ଟୋପା ଯେମିତି ଗୋଟିଏ ଅକୁହା କଥା କୁହେ, ଗୋଟିଏ ଅକୁହା କାହାଣୀ କୁହେ। କେତେ କଥା ଅଛି ଯାହା ଆମେ କହିପାରୁନା, କିନ୍ତୁ ବର୍ଷା ସେଗୁଡ଼ିକୁ ନିଜ ଭାଷାରେ କହିଦିଏ। ପ୍ରେମ ବି ଠିକ୍ ସେମିତି, ସବୁବେଳେ ଶବ୍ଦର ଆବଶ୍ୟକତା ନଥାଏ, କେବେ କେବେ ଛତା ତଳେ ଦୁଇଟି ନିରବତା ହଜାର କଥା କହିଦିଏ। ହଁ, କେବେ ହାତରେ ଗରମ ଚାର କପ୍ ଆଉ ବାହାରେ ଝରୁଥିବା ବର୍ଷା, ସେଇ ମୁହୂର୍ତ୍ତରେ ମନ କାହାକୁ ନିଜର ବୋଲି ଖୋଜିବାକୁ ଲାଗେ। କୁହାଯାଏ ବର୍ଷାର ଆକାଶର ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ। ହଁ, ବର୍ଷା ଆକାଶର ସେଇ ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ, ଆଉ ସେ ଭଲ ପାଇବାର ଅନୁଭବକୁ ଆଉ ଟିକେ ଗଭୀର କରିଦେବା ପାଇଁ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏହି ସୁନ୍ଦର ରୋମାଣ୍ଟିକ ଗୀତକୁ।

0: ଯାହାକୁ ମୁଁ ଆପଣଙ୍କୁ କହୁଛି
1: ସେମିତି କିଛି ନାହିଁ କିନ୍ତୁ ମୁଁ ଜଗନ୍ନାଥ ବହୁତ ଭକ୍ତି କରେ
0: ଯେହେତୁ
1: ଆମର ଷ୍ଟାଫ ସବୁ ନନ ଓଡ଼ିଆ ସେମାନେ ଜଗନ୍ନାଥ ଏତେ ପ୍ରେମୀ ଆଉ ତାଙ୍କର ଦି ଟାଇମ୍ ରେ ତାଙ୍କ ପୂଜା ପୂଜାର୍ଚ୍ଚନା କରନ୍ତି ବହୁତ ସ୍ନେହ ସଦା ବି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ ଯେହେତୁ ଆମର ଆରୋଗ୍ୟ ଦେବତ ଜଗନ୍ନାଥ ତ ବହୁତ ଭକ୍ତି ସହିତ ଆମେ ପୂଜାର୍ଚ୍ଚନା କରୁ
0: ତ ଏଇ ସ୍ନେହ ଶ୍ରଦ୍ଧା ସବୁବେଳେ ମହାପ୍ରଭୁଙ୍କ ପାଇଁ ଥାଉ ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ମହାପ୍ରଭୁ ଶୀଘ୍ର ସୁସ୍ଥ
1: ହୋଇଯାଉ ଚାରି ପାଞ୍ଚଟା ମେସେଜ ଆପଣ ସାରି ଦେଉଛନ୍ତି ଯେହେତୁ ଅନ୍ୟ ସହିତ ଆମେ ଘଣ୍ଟାଏ ବସୁଛୁ ଅପେକ୍ଷା କରୁଛୁ ବହୁତ ମନ କଷ୍ଟ ଲାଗୁଛି ଆଉ ଏମିତି ଦିନ ହବ ମୁଁ ଆର ଟପିକରେ ପୁରା ଓପନ ହେଇକି ବହୁତ ମାନେ ଖରାପ ଭାବେ ମୁଁ ଜାଣିଦେବି ମୁଁ ଆଜି ଆଜିଠୁ ଆଣିକି ଯାଇ କହୁଛି
0: ଯେହେତୁ ଭାବରେ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ଆଉ ହଁ ପ୍ରତିଟି ପ୍ରୋଗ୍ରାମରେ ଆମେ ସବୁବେଳେ ଚେଷ୍ଟା କରିଥାଉ ସମସ୍ତଙ୍କ ମେସେଜକୁ ସ୍ଥାନ ଦେବା ପାଇଁ କିନ୍ତୁ ସମୟ କମ୍ ଥାଏ ଗୀତ ରିକ୍ୱେଷ୍ଟ ଆମ ପାଖରେ ବହୁତ ଅଧିକ ଥାଏ କିନ୍ତୁ ଆମେ ସେ ସବୁ କିଛି ସ୍ଥାନ ଦେବା ପାଇଁ ଚେଷ୍ଟା କରୁ ଏବଂ ଆପଣଙ୍କୁ ବି ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ ଆମେ ଆପଣଙ୍କୁ ଯେତିକି ଭଲ ପାଇବା ଦେଉଛୁ ଆପଣଙ୍କୁ ଠିକ୍ ଆମକୁ ସେତିକି ଭଲ ପାଇବା ନହେଲେ ନାହିଁ କିନ୍ତୁ ସମ୍ମାନ ତ ନିହାତି ଦେବାକୁ ପଡ଼େ ସବୁ ମଣିଷ ସମ୍ମାନକୁ ଖୋଜିଥାନ୍ତି ତ ଆମେ ସମସ୍ତେ ଭଲ ପାଇବା ସୂତ୍ରରେ ବନ୍ଧା ଆପଣମାନେ ସବୁବେଳେ ଆମ ସହିତ ଯୋଡ଼ି ହେଇକି ରୁହନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ଦିଲ୍ ତକ୍ରେ ଆଉ ହଁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କ ସହିତ ଜଡ଼ିତ ଆପଣଙ୍କର କିଛି ଭକ୍ତିର କାହାଣୀ ନିହାତି ଭାବରେ ଶୁଣାନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କ'ଣ କହୁଛନ୍ତି ହ୍ୟାଲୋ କିଛି କଥା ନାହିଁ କଲ୍ଟି କଟିଯାଇଛି କିନ୍ତୁ ଆପଣମାନଙ୍କର କଲ୍ ନିହାତି ଆସିବ ଆଣ୍ଡ ଚାଲନ୍ତୁ ଦେଖିବା କଥା ସରୁଣୀ କିନ୍ତୁ କଲ୍ ଆସିଯାଇଛି ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି ହ୍ୟାଲୋ
2: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି
0: ନମସ୍କାର କେମିତି ଅଛନ୍ତି
2: ଭଲ ଅଛି ଆଜ୍ଞା
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ବର୍ଷା ବିଜା ନମସ୍କାର ଆଜ୍ଞା
0: ଆପଣଙ୍କୁ ମଧ୍ୟ ବର୍ଷା ବିଜା ନମସ୍କାର ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭକ୍ତିର ଯଦି କିଛି କାହାଣୀ ଅଛି ଯଦି କିଛି କଥା ଅଛି ନିହାତି ସେୟାର କରନ୍ତୁ
2: ମୁଁ କହୁଛି ଆଷାଢ଼ ଏକାଦଶୀ ସେମିତି ହେଇଥାଏ ମୁଁ ଯାଇଥାଏ ମୋ ବାଇକ୍ ନେଇକି ଯାଇଥାଏ ନିଜେ ପଳେଇଲି ବାଟରେ ଗଲାବେଳକୁ ଗାଡି ପମ୍ପଚର ହେଇଗଲା ପମ୍ପଚର ହେଇଗଲା ମୁଁ କହିଲି ଆରେ ଗାଡି ପମ୍ପଚର ହେଇଗଲା ସେ ସେଠୁ ଯାହା ହଉ ସଜଡ଼ା ଗଲା ସେଠି ଅଧଘଣ୍ଟା ଘଣ୍ଟାଟେ ପଳେଇଲା ତାପରେ ସେଠୁ ପୁଣି ମୁଁ ହଉ ଯାହା ହଉ ମୁଁ କହିଲି ନାଇଁ ତାର ଯିବା ସେଠୁ ପହଞ୍ଚି ପହଞ୍ଚିବା ସେମିତି ଗୋଟେ ସାଢେ ଗୋଟେ ପାଖାପାଖି ହେଇଗଲା ତାପରେ ସେମିତି ଦର୍ଶନ କରିବାକୁ ଗଲାବେଳକୁ ଦେଖିଲାକୁ ବହୁତ ଭିଡ଼ ବହୁତ ଲୋକ ମାନେ ଏତେ ଲୋକ ମାନେ ସେ ଯୋଉ ମେନ୍ ଗେଟ୍ ପଟେ ଯୋଉ ଯିବା ପାଇଁ ବହୁତ ଲୋକ ଥାଆନ୍ତି ମାନେ ମୁଁ କହିଲି ଗୋଟେ ଆସିଲି ଭଗବାନଙ୍କୁ ଦେଖିବା ପାଇଁ ଠାକୁରଙ୍କୁ ଦେଖିବା ପାଇଁ ଦେଖିଲା ବେଳକୁ ଠାକୁର ପହାଡ଼ ପକେଇ ଭିତରେ ବସିଛନ୍ତି ମୁଁ ଏତିକି ମୁଁ କହିଲି ଆଇତେ ସମୟ ଆଉ ଅପେକ୍ଷା କରିବାନି ମୋର ଗୋଟେ ମୁଁ ଏମିତି କହିଲି ନା ଠାକୁରଙ୍କ ପାଖକୁ ଆସିଛନ୍ତି ଦେଖିକି ଯିବା ବୋଲି ମୁଁ କହିଲି ନାଇଁ ଟିକେ ଦେଖିଦବା ଏଇ ସମୟରେ ମୁଁ କହିଲି ଯୋଉ ଆଉ ଜଣେ ସ୍ୱାମୀ ସ୍ତ୍ରୀ ଥିଲେ ମୁଁ କହିଲି ଏତେ ବାଟରୁ ଆସିଲେ ଦେଖିଲା ବେଳକୁ କାଳିଆ ଠାକୁର ଭିତରେ ବସିଛି ସ୍ୱାମୀ ସ୍ତ୍ରୀ କହିଲେ ଯେ ଯଦି ତମେ ପ୍ରକୃତରେ ନିଷ୍ଠାର ସହିତ କହିଥିବ ପହଡ଼ ସାଙ୍ଗେ ସାଙ୍ଗେ ଖୋଲିଯିବ ମୁଁ ଏସେ ଲୋକ ଏତିକି କହିଛି ଆଉ କିଛି ସମୟ ଭିତରେ ପହଡ଼
0: ଖୋଲିଛି ତାପରେ ଆପଣ ବହୁତ ସୁନ୍ଦର ଭାବରେ ଦର୍ଶନ କରିଫେରିଲେ
2: ତାପରେ ସେଠୁ ଦର୍ଶନ କରିସାରିକି ଲୋକନାଥ ଦର୍ଶନ କରିକି ଘରକୁ ଫେରିଲି
0: ମାନେ
2: ଏଇ ଗୋଟେ ବହୁତ ବଢିଆ ଅନୁଭୂତି ଆଉ ଗୋଟେ କଥା କହୁଛି ମାନେ ବଡି ଭୋରୁ ଆମେ ଯାଇଥାଉ ଯୋଉଟା କି 4:15 ବେଳକୁ ପହଞ୍ଚିବେ ମାନେ ପ୍ରଥମ ସାହାଣ ମେଲା ଯୋଉଟା କି ମାନେ ଦେଖିବ ସେଠି ଯୋଉ ତାଙ୍କର ସବୁ ବାଜା ବାସ୍ତବ ଯୋଉ ତାଙ୍କର ହରି କୃଷ୍ଣ ଏଇ ଯୋଉ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ ଏଇ ଭଜନଟା ତାଙ୍କର ଗାଉଥିବେ ବାଜା ଚାଲିଥିବ ମାନେ ଏତେ ବଢିଆ ଲାଗେ ଶୁଣିବାକୁ ସେଇଠି ଯେତିକି ସମୟ ମତେ ଭାରି ବହୁତ ସୁନ୍ଦର ଲାଗେ ଆଉ ଗୋଟେ କଥା କହୁଛି ମୁଁ ଏମିତି ଏବେ ମଝିରେ ଯାଇଥିଲି 6 ମାସ ଖଣ୍ଡେ ହବ ଏକାଦଶୀ ଦିନ ମାନେ ଦର୍ଶନ କରିବାକୁ ଗଲି ତ ସେଦିନ ସକାଳୁ ଦର୍ଶନ ହେଲା 4:00 ରାତିରେ ମୁଁ ଦର୍ଶନ କଲି ତା ପୂର୍ବରୁ ଆମେ ଯୋଉ ବସୁ ସେଠି ଗୋଟେ ଭଜନ କୀର୍ତ୍ତନ ଗୋଟେ ହୁଏ ଆପଣ ସେଇଠି ଥରେ ଯଦି ବସିଯିବେ ସେଇଠି ହଜିଯିବେ ମାନେ ଏତେ ସୁନ୍ଦର ଲାଗିବ ଭଜନଟା ଆପଣଙ୍କୁ ମାନେ ଶୁଣି ଶୁଣି ଆପଣ ମାନେ ହଜିଯିବେ ତା
0: ଭକ୍ତିର ରସ ହିଁ ସେମିତି ଯିଏ ଭକ୍ତିରେ ଭିଜିଛି ସେ ଜାଣିଛି ଏମିତି ତ ମହାପ୍ରଭୁଙ୍କୁ ନେଇ ଅନେକ ଭକ୍ତି ମାନେ ଭକ୍ତି ଭାବନା

ସମସ୍ତଙ୍କର ରହିଛି। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆପଣଙ୍କ କଥା ସେୟାର କଲେ। ନମସ୍କାର। ସତରେ ମହାପ୍ରଭୁଙ୍କୁ ଯିଏ ଭାବରେ ଡାକେ ସିଏ ସେ ଭାବଗ୍ରାହୀଙ୍କର ଭାବ ନିହାତି ଗ୍ରହଣ କରନ୍ତି। ତାହେଲେ ଆପଣ ବି ଏମିତି ଭାବ ଭକ୍ତି ସହିତ ଯୋଡ଼ି ହେଇକି ଥାଆନ୍ତୁ ଏବଂ ମହାପ୍ରଭୁଙ୍କ ଭକ୍ତିରେ ଲୀନ ଥାଆନ୍ତୁ। ଏବେ ପାଇଁ ଏଇ ସୁନ୍ଦର ଭାବଭକ୍ତି ଭରା ଗୀତଟି ଆପଣ ସମସ୍ତଙ୍କ ପାଇଁ।

0: आहे नीला शैल तुमर लीला अपार तुमर करुणा एमिति प्रतिटी धारापृष्ठवासियों उपरे एमती बर्ष थाउ आपण माने सुनछंती 100.4 आकाशवाणी एफएम रेनबो काटक दिल से दिल तक हृदय मित्र अछि आपणक सहित महाप्रभुंकर कहानी कुनी चलत देखबा महाप्रभुंकर कहानी कुनी किछि छोट अनुभूति आम सहित शेयर करबा पई कि अछि फोन कले आ से कोन कहउछंती हेलो
1: भौणी नमस्कार वर्षा विजय नमस्कार जय जगन्नाथ
0: नमस्कार जय जगन्नाथ के कहउछंती कोट कहउछंती
1: ଦାରୁ ସଂଗ୍ରହ କରାଯାଉଥିଲା ଯେ ଆମର ମା ସାରଳାଙ୍କ ପିଛରୁ ବଳଭଦ୍ରଙ୍କ ଦାରୁ ସଂଗ୍ରହ ହେଇଥିଲା ଏବଂ ଆପଣଙ୍କର ରଘୁନାଥପୁର ଠାରେ ପ୍ରଭୁ ଜଗନ୍ନାଥଙ୍କର ଦାରୁ ମିଳିଥିଲା ତା ସହିତ ଆପଣଙ୍କ ଯଶବନ୍ତପୁର ନାଇଲୋ ଯୋଉଠିକି ଯଶବନ୍ତ ଗାଦି ସେଠୁ ମା ସୁଭଦ୍ରାଙ୍କର ବି ଦାରୁ ମିଳିଥିଲା ତେଣୁ ଦାରୁଙ୍କୁ ଦର୍ଶନ କରିବା ପାଇଁ କି ଆମେ ଦି ଜଣ ତିନି ଜଣ ସାଙ୍ଗ ଗୋଟେ ଚିନ୍ତା କଲି ଯିବା ବହୁତ ଲୋକ ଜନସମାଗମ ହଉଛନ୍ତି ଦର୍ଶନ କରିକି ଆସିବା
0: କାରଣ
1: ରଘୁନାଥପୁର ଯିବା ପାଇଁ ମୋର ବହୁତ ଇଚ୍ଛା ଥିଲା କିନ୍ତୁ ଥରେ ଆମେ ଯୋଉଦିନ ଦାରୁ ଏସବୁ ନେଇକିରି ଗଲେ ଆସିଥିଲେ ଦଇତାପତି ସବୁ ଆମେ ରଘୁନାଥପୁର ପାଖକୁ ଗଲା ବେଳକୁ ସେ ପଳେଇ ଗଲେଣି ଆଗକୁ ବହୁତ ଆଗକୁ କାରଣ ଆମର ତ ଯାହା ହଉ ଭଗବାନଙ୍କ ଡୋରି ଲାଗିଛି ଏବଂ ଭଗବାନଙ୍କର ଗୋଟେ ଇଚ୍ଛା ଅଛି ଆମର ଦର୍ଶନ ପାଇଁ କି ଆମେ ତା ପଛରେ ପୁରା ଫଲୋ କରିକି ଏପଟେ ଗଲୁ କନ୍ଦରପୁର ପଟେ ଆଉ ଡାଇରେକ୍ଟ ଯାଇକିରି ନୂଆ ବଜାର ପାଖରେ ଠାକୁରଙ୍କୁ ଦର୍ଶନ କଲୁ ଆଉ ବହୁତ ଲାଇଟ୍ ଫାଇଟ୍ ଲାଗିଲା ରାତିରେ ସବୁ ଯାଉଥିଲେ ପୁରା ଶୋଭାଯାତ୍ରାରେ ବହୁତ ଖୁସି ଲାଗିଲା ଯେମିତିକି ଆମର ଗୋଟେ ପରିଶ୍ରମର ଫଳ ଆମକୁ ମିଳିଗଲା ତେଣୁ ସେ ଦାରୁଙ୍କୁ ଦର୍ଶନ କରିକି ଯେମିତି ଆମେ ସୌଭାଗ୍ୟ ପ୍ରାପ୍ତି ହେଲୁ ତେଣୁ ଏଇଟା ମତେ ଫିଲ୍ ହେଲା ଆଉ ଘରକୁ ଫେରିଲା ବେଳେ ବହୁତ ଜାମ୍ ଥିଲା ଆମେ ବାଇପାସରେ ସେପଟ ରୋଡ୍ ରେ ଆସିଲୁ ନୂଆ ବଜାର ଯୋଉ ଆପଣଙ୍କ ଯୋଉ ତାରିଣୀ ମନ୍ଦିର ନାହିଁ ଆପଣଙ୍କର ବିରିବାଟି ଆରପଟ ରୋଡ୍ ଦେଇକି ଘରକୁ ଆସିଲୁ ତେଣୁ ସେଇଦିନ ମତେ ବହୁତ ସାଟିସ୍ଫାକ୍ସନ୍ ମିଳିଥିଲା ନିଶ୍ଚିନ୍ତ ଭାବରେ ଯାହା ଯଦି ପଳେଇ ଯାଇଥାନ୍ତେ କଟକ ଠାରୁ ଆଗକୁ ଆମେ ଆଉ ଦର୍ଶନ ପାଇପାରିନଥାନ୍ତେ ଯାହା ବି ନୂଆ ବଜାର ପାଇଁ ଦର୍ଶନ କରିକି ଆସିଲୁ ସେଟା ବହୁତ ଗୋଟେ ମତେ ଆତ୍ମାକୁ ଶାନ୍ତି ଦେଇଥିଲା ଆଜି ଆପଣଙ୍କ ଟପିକ ଉପରେ ମୋର ସେଇ କଥା ମନେ ପଡ଼ିଗଲା ଆଉ
0: ଯେ ସେଦିନ ଆପଣଙ୍କ ହୃଦୟରେ ଭକ୍ତି ଥିଲା ଭକ୍ତି ଥିଲେ ଭଗବାନ ନିହାତି ଶୁଣନ୍ତି ସେଇ ଭକ୍ତି ଭାବନା ରହିଲେ ଭଗବାନ କେବେ କାହାକୁ ନିରାଶ କରିନାହାନ୍ତି ଆପଣଙ୍କୁ ବି କରିନଥିଲେ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଏବଂ ନିଜ କଥା ଆମ ସହିତ ସେୟାର କଲେ
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ମା ଶାରଳା ଏମିତି ଘଣ୍ଟ ଉଡେଇଥାନ୍ତୁ
0: ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ଆପଣଙ୍କ କାହାଣୀ ମୋ ସହିତ ସେୟାର କରିପାରିବେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର କଣ ଅନୁଭୂତି ଅଛି କିଛି କାହାଣୀ ଅଛି ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ନେକ୍ସଟ କଲର୍ ଆମର କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି ହ୍ୟାଲୋ
2: ଜିନ୍ଦା ଥିବା ଇନ୍ସାନକୁ ଗିରାନେ ମେ ଲୋକ କୋଇ କସର ନେଇ ଛୋଡ଼ତେ ଆର୍ ମରେ ହୁଏ ଇନ୍ସାନ କୁ ଉଠାନେ ମେ ହର କୋଇ ଏକଜୁଟତା ଦିଖାତା ହେ ଶୁଭ ସକାଳ ନମସ୍କାର ଦେବସ୍ମିତା ମ୍ୟାମ
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ ବହୁତ ଉଚ୍ଚକୋଟୀରେ ଥିଲା ଆପଣଙ୍କ ମହାପ୍ରଭୁଙ୍କ ଉପରେ ଚର୍ଚ୍ଚା ଆଜି ସକାଳର
0: ବହୁତ ବହୁତ
2: ଆଉ ଏକ୍ସପିରିଏନ୍ସ କହିବି କଣ ମ୍ୟାମ ବହୁତ ମାନେ 1995 ମୁଁ ପୁରୀରୁ ନୂଆଦିଲ୍ଲୀ ଉପଭୋଗ ଗୋଟେ ସୁପରଫାଷ୍ଟ ଟ୍ରେନ୍ରେ ଚାକିରି କରୁଥିଲି ଆଉ ସେଦିନ 7:00 ମୁଁ ପୁରୀରୁ ହିଁ ଯାଇଥିଲି ଆଉ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲି ଏବଂ ସେଇ ନୂଆଦିଲ୍ଲୀ କାନପୁର ପରେ ଦୀର୍ଘ 6 ଘଣ୍ଟାର ବ୍ୟବଧାନ ପରେ ନୂଆଦିଲ୍ଲୀ ଆସେ ଆଉ କୋଉଠି ବି ଟ୍ରେନ୍ ରୁହେନି ସେ ଯୋଉ ଫିରୋଜାବାଦ ଟ୍ରେନ୍ ଦୁର୍ଘଟଣା ହେଇଥିଲା ଆପଣ ଶୁଣିଥିବେ ସେଇ ଟ୍ରେନ୍ରେ ମୁଁ ଥିଲି ଏବଂ ମୃତ୍ୟୁର ବିଭୀଷିକା ଆଉ ଯନ୍ତ୍ରଣା ମୁଁ ନିଜ ଆଖିରେ ଦେଖିଛି ଆଉ 7 ବଗି ପର୍ଯ୍ୟନ୍ତ କିଛି ନଥିଲା 8 ବଗି ଥିଲା ଅଧା ଟ୍ରେନ୍ରେ ଅଧା ଲାଇନ୍ରେ ଅଧା ଇଏରେ ଆଉ ଆମ ବଗି ସୁରକ୍ଷିତ ଥିଲା ଆଉ ମହାପ୍ରଭୁ ସେଦିନ ବହୁତ ସୁନ୍ଦର ଭାବରେ ପୁରା ସୁରକ୍ଷିତ ରଖିଥିଲେ ମ୍ୟାମ
0: ଯାହା ହଉ ଆପଣ ସେଦିନ ସୁରକ୍ଷିତ ଥିଲେ ଏଇଟା ଜାଣିକି ଖୁସି ଲାଗୁଛି ମାନେ ରୋମମୂଳ ବି ଟାଙ୍କରି ଉଠୁଛି ମହାପ୍ରଭୁଙ୍କ ଭକ୍ତି ଏବଂ ଆପଣ ଯେହେତୁ ମହାପ୍ରଭୁଙ୍କୁ ଡାକିଥିଲେ ଆପଣ ସେଦିନ ସୁରକ୍ଷିତ ଅଛନ୍ତି ଏବେ ବି ଆପଣ ସୁସ୍ଥ ଅଛନ୍ତି ଆମ ସହିତ

0: କଥା ହଉଛନ୍ତି ଜାଣିକି ବହୁତ ଭଲ ଲାଗୁଛି। ସେମିତି ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଅଗାଢ ଭକ୍ତି ଥାଉ। ବହୁତ ବହୁତ ଧନ୍ୟବାଦ। ସିଏ ଭାବର ଠାକୁର, ତ ଆପଣ ସବୁବେଳେ ଏମିତି ଭାବରେ ତାଙ୍କୁ ଖୋଜୁଥାନ୍ତୁ, ସବୁବେଳେ ନିକଟରେ ପାଇବେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ନମସ୍କାର ଆଜ୍ଞା।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର କିଛି ଅନୁଭୂତି, କିଛି ଅନୁଭବ ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ନମସ୍କାର, ଆଜିର ଟପିକ ଉପରେ କଣ କହିବେ?
2: ଦେଖ ଦେଖ ଗୋ ମିତଣୀ, ମୁକ୍ତି ମଣ୍ଡପେ ଝୁଲନ୍ତି ମଦନ ମୋହନ ସୁଦର୍ଶନ, ଦେଖିବା ପାଇଁ କି ତାର ସଲୀଳା ଜାତ ଜନତା, ଉଏରେ ଠେଲା ପେଲା କନ କନ, ନେଇଛି କଳି ଯୁଗେ ଅବତାରୀ ବିକଳାଙ୍ଗ ରୂପ ସେତ ଭକ୍ତର ଧନ, ଯେତେ ମୁନି ଋଷି ଭେଦି ନ ପାରନ୍ତି ତାର ଗୁଢ ରହସ୍ୟ ଘନ, ଉଦ୍ଧାର ପାଇଁ ଭକ୍ତର ପରା ଖାଣ୍ଡବ ବନ ଦହନ, ତାର ଚରଣା ବିନ୍ଦରେ ଲାଖି ରହିଥାଉ ସଦା ଭକ୍ତର ପ୍ରାଣ ମନ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
2: ପ୍ରଭୁଙ୍କର ନାଗାର୍ଜୁନ ବେଶ ହେଇଥିଲେ। ନାଗାର୍ଜୁନ ବେଶରେ ମୁଁ ଯାଇଥିଲି, କୁଟିଆ ଯାଇଥିଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, କି ପ୍ରବଳ ଭିଡ ହେଇଥିଲା, ସେ ଭିଡ ଭିତରେ ମୁଁ ମଧ୍ୟ ଥିଲି। ହଠାତ୍ ଠେଲା ପେଲା ଦଳା ଚକଟା ହେଇଗଲା। ଏଇ ବର୍ଷ 6 ଭକ୍ତଙ୍କର ମୃତ୍ୟୁ ମଧ୍ୟ ହେଇଥିଲା। ଆଉ ମୁଁ କେମିତି ସେ ଭିଡ ଭିତରୁ ବଞ୍ଚିଛି ସେ କଥା ପ୍ରଭୁ ଶ୍ରୀଜଗନ୍ନାଥ ଜାଣିଛନ୍ତି। ମୁଁ କେମିତି ସୁରକ୍ଷିତ ଭାବରେ ବଞ୍ଚିଲି ସେ କଥା ମୁଁ ନିଜେ ବି ଜାଣିପାରିଲିନି, କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ବଞ୍ଚି ଯାଇଛି, ଏବେ ବି ବଞ୍ଚିକି ଅଛି। ସେଥିପାଇଁ କୁହାଯାଇଛି, ମାରେ ହରିତ ରଖେ କିଏ, ରଖେ ହରିତ ମାରେ କିଏ। ଆଜି ବି ସେ କଥା ମନେ ପଡିଲେ ମୋ ଦେହରେ ଶିହରଣ ସୃଷ୍ଟି ହେଇଯାଏ।
0: ସେ ବିଶ୍ୱ ନିୟନ୍ତା, ତାଙ୍କ ହାତରେ ସବୁକିଛି, ଆମେ ଯେତେ ଯାହା ଭାବିଲେ ତାଙ୍କ ଭାବନା ସବୁବେଳେ ପାଇଁ ଉର୍ଦ୍ଧରେ, କିନ୍ତୁ ଭକ୍ତିରେ ଯେତେବେଳେ ଆପଣ ଡାକିଛନ୍ତି ଆଉ ଯାଇ ପହଞ୍ଚିଛନ୍ତି, ତାଙ୍କ ଦର୍ଶନ କରିଛନ୍ତି, ସେଇଟା ବହୁତ ସୁନ୍ଦର ଦୃଶ୍ୟ ଥିବ ଆପଣଙ୍କ ପାଇଁ, ବହୁତ ସୁନ୍ଦର ଅନୁଭୂତି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଟିକେ ରେଡିଓ ସାଉଣ୍ଡ ଆପଣ କମ୍ କରିବେ ଆପଣଙ୍କର?
2: ଧନ୍ୟବାଦ।
0: ଧନ୍ୟବାଦ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର ଅନୁଭୂତିର ଯାତ୍ରା ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ହଁ, ଯେଉଁମାନେ ବି କଲ୍ କରୁଛନ୍ତି ସେମାନେ ଯେଉଁଠି ଭଲ ନେଟୱାର୍କ ଅଛି ସେଠି କଲ୍ କରନ୍ତୁ, ଏବଂ ଯଦି ଆପଣଙ୍କ ଆଖପାଖରେ ରେଡିଓ ଅଛି, ପାଖରେ ରେଡିଓ ଅଛି, ରେଡିଓର ଭଲ୍ୟୁମ୍କୁ ଟିକେ ସ୍ଲୋ କରନ୍ତୁ, ସୋ ଦେଟ୍ ଆମେ ଆପଣଙ୍କ ଭଏସ୍ ବହୁତ ଭଲ ଭାବରେ ଶୁଣିପାରିବୁ, ଆପଣ ମଧ୍ୟ ଆମ ଭଏସ୍ ସୁନ୍ଦର ଭାବରେ ଶୁଣିପାରିବେ, ଯେଉଁମାନେ ଆମକୁ ଶୁଣୁଛନ୍ତି ସେମାନେ ମଧ୍ୟ କ୍ଲିୟରଲି ଭଏସ୍ ଶୁଣିପାରିବେ। ନିହାତି ଭାବରେ ଆପଣମାନେ ଅନୁରୋଧ ରକ୍ଷା କରିବେ ଏବଂ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 କିନ୍ତୁ ଏବେ ପାଇଁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ଏହି ସୁନ୍ଦର ଭାବ ଭକ୍ତିଭରା ଭଜନଟି ଆପଣ ସମସ୍ତଙ୍କ ପାଇଁ।

0: ସୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ରା ଅଛି ଆପଣଙ୍କ ସହିତ ସୋନି କି ଡାଲ୍ ଇନ୍ ଲାଇଫ୍ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ
1: ଦେବମିତ୍ରା ମ୍ୟାଡମ୍ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ନମସ୍କାର ଡଲି ମ୍ୟାଡମ୍, କ'ଣ କହିବେ ଆଜିର ଟପିକ୍ ଉପରେ?
1: ଆଜିର ଟପିକ୍ ଉପରେ କହିବି, ଏଇଟା ଗୋଟେ ବହୁତ ବଡ ଅନୁଭୂତି ମୋର, ମୋ ଜୀବନ ଥବା ଯାଏ ବି ମୋର ମୁଁ ପାଚେରି ପାରିବିନି। 17-18 ମସିହା କଥା କହୁଛି, ଥରେ ଆମେ ଏମିତି ବସ୍ତରୁ ବସିଲୁ, ଆମେ କହିଲୁ ଯିବା ପୁରୀ, ଅବେଳାରେ ବାହାରି ପଡ଼ିଲୁ। ବାହାରିକି ପୁରୀରେ ଯାଇ ପହଞ୍ଚିଲା ବେଳକୁ ବହୁତ ଭିଡ଼, ଦର୍ଶନ କରିଗଲାନି କି ଅବଡ଼ା ବି ପାଇଲୁନି। ଫେରିକିରି ଆସିଥିଲୁ ତା ଗାଡ଼ିରେ ଠିକ ବସିଛୁ, ଆମର ଜଣେ ବନ୍ଧୁ, ସେ ଜଣେ ସାର ହେବେ ଆମ ଜଗତସିଂହପୁରର, ମୋ ଭାଇର ଚିହ୍ନା, ସେ ଜଣେ ସାର ହେବେ ଗାଡ଼ିରେ ବସିଛୁ, ସେ ସେଠୁ ଆସି ପହଞ୍ଚିଗଲେ। ଆମେ ମନେ ମନେ ଭାବୁଥାଉ, ଆମେ କହିଲୁ ହଟିଆ ଠାକୁର ଏତେ ହତ ଆମ ସାଙ୍ଗରେ କରୁଛୁ, ଟିକେ ଦର୍ଶନ ଦେଲାନି କି ଅବଡ଼ା ବି ପାଇଲୁନି ଆମେ, ଆଉ ଯାଉ ପତିତ ପାବନ ଦେଖିକିରି ଦର୍ଶନ କରି ଆସିବୁ, ମନକୁ ବୁଝେଇ କାର ଗାଡ଼ିରେ ବସୁ। ସେ ସାର ଜଣକ ଦେଖା ହେଲେ, ତାଙ୍କ ଘରକୁ ଡାକି ନେଲେ, ଆସ ଆସ ଆମ ଘରକୁ ଆସ, ଡାକିକିରି ନେଇ ଜଳଖିଆ ପତ୍ର ଦେଲେ। ଜଳଖିଆ ପତ୍ର ଖାଇକିରି ଗପ ସରିଲା ବେଳକୁ ସେଠୁ ଆମେ କହିଲୁ ଯିବା, ଆଉ ତାର କହିଲେ ନାଇଁ ନାଇଁ ଆସନ୍ତୁ, ଏଇଲେ ଆଳତୀ ହବ ଦେଖିବା। ସେଠୁ ଗଲୁ ଜଗନ୍ନାଥଙ୍କର ଆଳତୀ ଦେଖିଲୁ, ଜଗନ୍ନାଥଙ୍କୁ ବଢିଆ କିରି ଦର୍ଶନ।

0: ଆମେ ସେଇଆ କହିଲୁ, ଆମେ କହିଲୁ ହଟିଆ ଠାକୁର, ପ୍ରକୃତରେ ଇଏ ହଟିଆ ଠାକୁର, ହଟ ନ କଲେ କିଛି କରିବନି। ଆଉ ପୁରା ମନଟା ପୁରା ଦୁଃଖ ହେଇଯାଇଥିଲା, ପୁରା କାନ୍ଦ କାନ୍ଦ ଛଳ ଛଳ। ଏତେ ବାଟରୁ ଆମେ ଯାଇଛୁ, ଟିକେ ଦର୍ଶନ କଲିନି ଯେ ଅବଢା ଖାଇଲିନି,
1: କିନ୍ତୁ ଆପଣଙ୍କ ଅଭିମାନ
0: ଦର୍ଶନ ଦେଲା, ସେ ମନ କଥା ବୁଝି ପାରିଲା, ଅବଢା ଖାଇଲୁ, ତା ଆଳତୀ ଦର୍ଶନ କଲୁ, ଆସିଲୁ।
1: ଆପଣଙ୍କ ଅଭିମାନ ଭରା କଥା ଜଗା ବୁଝିଲେ ଆଉ ଆପଣଙ୍କୁ ଦର୍ଶନ ଦେଲେ, ଆଳତୀ ଦର୍ଶନ କଲେ, ଅବଢା ଖାଇଲେ କଲେ, ସତରେ ଶୁଣିକି ବହୁତ ଭଲ ଲାଗୁଛି। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
0: ଧନ୍ୟବାଦ, ରଖୁଛି, ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର ଅନୁଭୂତି ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ,
2: ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। ରଶ୍ମି ଭାଇ କହୁଛନ୍ତି।
2: ଆପଣ ନାଁ କହିଦେଲେ ମାନେ ଭଏସ୍ ରୁ ଆପଣ ପୁରା ପରିଚିତ ନାହିଁ।
1: ଆଜ୍ଞା, କୁହନ୍ତୁ କଣ କହୁଛନ୍ତି।
2: ରଶ୍ମି ରଞ୍ଜନ ସାର, ତ୍ରିନାଥ ବଜାର।
1: ଆଜ୍ଞା, ଆଜିର ଟପିକ ଉପରେ କଣ କହିବେ କୁହନ୍ତୁ।
2: ଟପିକ ଟା ଆଜି ବହୁତ ମାନେ ଜଗନ୍ନାଥଙ୍କ ଟପିକ ଯୋଉ ରଖିଛନ୍ତି। ଆକ୍ଚୁଆଲି ମୁଁ ଶୁଣୁଥିଲି, ବର୍ଷା ବି ଜୋର ହଉଛି, ବାପାଙ୍କର ମୁଁ ବସିଥିଲୁ, ମନେ ପଡିଲା ମୁଁ ଯଦି 2023 ରଥଯାତ୍ରାକୁ ଯାଇଥିଲି, ମାନେ ରଥଯାତ୍ରା ଦିନ ରାତିରେ ଯାଇଥିଲି, ହେଲା, ରାତିରେ ଯାଇଥିଲି ଜଗନ୍ନାଥଙ୍କ ବଳଭଦ୍ରଙ୍କ ରଥ ପାଖେ ନଡ଼ିଆ କିଣିଲି, ପର୍ସକୁ ପ୍ୟାକେଟରେ ପୁରେଇଲି, ସୁଭଦ୍ରାଙ୍କ ରଥ ପାଖେ ନଡ଼ିଆ କିଣିଲି, ଭୋଗ କଲି, ପର୍ସକୁ ପ୍ୟାକେଟ ପୁରେଇଲି, କିନ୍ତୁ ଜଗନ୍ନାଥଙ୍କ ରଥ ପାଖେ ନଡ଼ିଆ କିଣିଲି, ପର୍ସକୁ ପଛ ପ୍ୟାକେଟ ପୁରେଇକି ଯେତେବେଳେ ଜଗନ୍ନାଥ ଭୋଗ କରିକି ବିଦା କି ଭାଇନା ମାଗନ୍ତି, ପର୍ସ ନାହିଁ। ପର୍ସ ନାହିଁ, ଗାଡିରେ ତେଲ ଅଛି, ମୋ ସାଙ୍ଗେ ସାଙ୍ଗସାଥି ବି ଯାଇଛନ୍ତି, ଗାଡିରେ ତେଲ ଅଛି, ସେଇଠୁ ଖାଇବା ପାଇଁ ଉପର ପ୍ୟାକେଟରେ 150 ଖଣ୍ଡେ ଅଛି, ପର୍ସ ନାହିଁ। ହଉ, ସେଠୁ ଜଗନ୍ନାଥ ମୁଣ୍ଡିଆ ମାରିକି ଆସିଲି। ପ୍ରକୃତରେ ଯଦି ମାନେ ସତ ମୁଦ କାହାକୁ କେବେ ଅନ୍ୟାୟ କରିନି, ସତରେ ଥିବି ମୋ ପର୍ସ ମିଳିବ, ମୁଣ୍ଡିଆ ମାରିକି ଆସିଲି। ଆମ ଗାଁର ପ୍ରତ୍ୟକ୍ଷ ଦେବତା ପ୍ରଭୁ ଜନାର୍ଜନକୁ ବି ମୁଣ୍ଡିଆ ମାରିଲି, ଘରେ ବି କାହାକୁ କିଛି କହିଲେ, ଘରେ କହିଲେ ସମସ୍ତେ ବିଗିଡ଼ିବେ, ଘରେ କାହାକୁ କିଛି କହିଲେ ନାହିଁ। ଏମିତି କିଛି ଦିନ ଯାଇଛି, ତାପରେ ଆମ ବୋଉ କଣ କଲା ନା, ସକାଳୁ ସକାଳୁ ମୁଁ ଆସିଛି ଦାଣ୍ଡରେ ବସିଛି, ଗୋଟେ ମାନେ ଖାମ୍ ଦେଲା, ଖାମ୍ ଯେତେବେଳେ ଖାମ୍ଟା ଓଜନ ଲାଗୁଛି କଣ ଦେଲା, ଖାମ୍ ଖୋଲିଲା ବେଳକୁ ମୋର ହଁ ସେ ପର୍ସରେ ମୋର ସବୁ ଅରିଜିନାଲ ଆଧାର କାର୍ଡ DL ସବୁ ଥିଲା। ସେଠୁ ପଇସା ପଛେ ଯାଉ ମିଳିଯାଉ ଠାକୁରଙ୍କୁ ଡାକୁଥିଲା, ସେଠୁ ଯେମିତି ଖାମ୍ ଦେଲା ମୁଁ ଚିରିଲି, ଦେଖିଲା ବେଳକୁ ସବୁ ଅଛି, ପଇସା ମାନେ ସବୁ ଜିନିଷ ଅଛି ସେଠି, ତା ଦେହରେ ସେ ପିଲାର ନମ୍ବର ଲେଖା ହେଇଛି। ମୁଁ ସେ ପିଲାକୁ ଫୋନ କଲି, ଦାଣ୍ଡ ମୁକୁନ୍ଦପୁର ପୁରୀର ସେ ପିଲାଟି, ସେଠୁ ଫୋନ କଲି, ମୁଁ କହିଲି ଭାଇ ନା ହଁ ଏତେ ଡେରିରେ ପାଇଲି, ଆପଣଙ୍କ ଫୋନ ନମ୍ବର କହୁଥିଲେ ନଥିଲା, ଆପଣଙ୍କ ଆଡ୍ରେସ ଯେହେତୁ ପ୍ରୁଫ ମିଶିଗଲା ମୁଁ ପଠେଇଥିଲି। ଆଉ ଆମେ ସକାଳୁ ସକାଳୁ ସେଦିନ ଚାହା ପିଉଥିଲୁ, ଜଣେ ଲୋକ ଚାଲିକି ଗଲା ବେଳକୁ ବୁଟ୍ଟା ଗୋଡ ପଡ଼ିଗଲା, ସେ ପର୍ସଟା ଉଠିକି ପଡିଲା, ତାକୁ କାଦୁଅ ମାଦୁଅ ହେଇଥିଲା, ଧୋଇଦା ହେଲେ, ଦେଖିଲା ବେଳେ ଆପଣଙ୍କର ଅଛି, ପଠେଇଲି। ସେଠୁ ମୁଁ କହିଲି ପର୍ସଟା, ସେଠି ପର୍ସ ଭିତରେ ବି ଯେମିତି ଗୋଟେ କନ୍ଦିରେ ପଇସା ରଖେ ସେମିତି ଥିଲା। ମୁଁ କହିଲି ଆମ ଗାଁ ବସ୍ ଯାଉଛି, ଚୈତକ ବସ୍ ପୁରୀ ଯାଉଥାଏ, ସେ ଯେଉଁ ପଠେଇଲେ ମୁଁ ପଇସା, ମାନେ ସେଇଠୁ ମୁଁ ଜାଣିଛି ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ପ୍ରଭୁ ଜନାର୍ଜନଙ୍କର କେତେ ପାୱାର। ଆଉ ମୁଁ କେବେ ଭାବିନଥିଲି ଏତେ କୋଟି କୋଟି ଲୋକ ଭିତରେ ମୁଁ ମୋ ପର୍ସ ଫେରିପାଇବି ବୋଲି।
1: ସତ କଥା, ଆପଣଙ୍କ ମାନେ ମୁହଁରୁ ଏଇ କଥା ଶୁଣିଲା ବେଳକୁ ସତରେ ମାନେ ମତେ ଫିଲ୍ ହଉଛି କି ଜଗତରନାଥ ଜଗନ୍ନାଥ ସେଦିନ ଆପଣଙ୍କ କଥା ଶୁଣିଥିଲେ ଏବଂ ଆପଣଙ୍କ ପର୍ସ କୋଟି କୋଟି ଲୋକଙ୍କ ଭିତରେ ଆପଣଙ୍କ ପାଖକୁ ପହଞ୍ଚି ଦେଇଥିଲେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା।
2: ଆପଣଙ୍କ ଏଭଳିଆ ଟପିକ ରଖିଛନ୍ତି ସେଥିପାଇଁ ଆପଣଙ୍କୁ ମାନେ ପ୍ରଭୁ ଜଗତରନାଥ ଜଗନ୍ନାଥ ପ୍ରଭୁ ଜନାର୍ଦ୍ଦନ, ଆମ ଗାଁରେ ପ୍ରତ୍ୟକ୍ଷ ଦେବତା ଜନାର୍ଦ୍ଦନ ପ୍ରଭୁ ଜଗତନ୍ନାଥ ଜଗନ୍ନାଥ, ଆପଣଙ୍କୁ ବହୁତ ବହୁତ ଭଲରେ ରଖୁ। ଆଉ FM ରେନ୍ବୋକୁ ଉପରକୁ ଉପରକୁ FM ରେନ୍ବୋ ଏଇଭଳିଆ ଟପି ରଖିଥାଉ। ଆସନ୍ତା କାଲି ହଉଛି ଆମ ମାନେ ଜଗତସିଂହପୁରର ଶ୍ରୋତା ତୁନା ଭାଇନାଙ୍କର ଜନ୍ମଦିନ ଅରୁଣ କୁମାର ରଥ, ତାକୁ ଆଡଭାନ୍ସ ହାପି ବାର୍ଥଡେ, କାରଣ କାଲି ମତେ ଟିକେ ସମୟ ହବନି, ବହୁତ କାମରେ ଅଛି, ଯଦି ସମୟ ହେଲା ଫୋନ କରିବି। ଆଉ ତୁନା
1: ଭାଇନାଙ୍କୁ ଆପଣଙ୍କ ତରଫରୁ FM ରେନ୍ବୋ ତରଫରୁ ଆଡଭାନ୍ସ ହାପି ବାର୍ଥଡେ ମୁଁ ମଧ୍ୟ ଜଣେଇ ଦଉଛି। ଜଗତରନାଥ ଜଗନ୍ନାଥ ସବୁବେଳେ ତାଙ୍କ ଉପରେ କରୁଣା ବର୍ଷା
2: କରନ୍ତୁ, ଜନାର୍ଦ୍ଦନ ତାଙ୍କୁ ସବୁବେଳେ ଭଲରେ ରଖିଥା, ପ୍ରଭୁ ଶାରଳା ବି ତାଙ୍କୁ ସବୁବେଳେ ପାଇଁ ଭଲରେ ରଖିଥା।
1: ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ, ରହୁଛି,
2: ନମସ୍କାର।
1: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153। ଏବେ ପାଇଁ ଏ ସୁନ୍ଦର ଭାବଭକ୍ତି ଭରା ଭଜନ ଆପଣ ସମସ୍ତଙ୍କ ପାଇଁ।

ସତରେ ତୁମେହି ନାଥ, ତୁମେ ଜଗନ୍ନାଥ, ତୁମେ ପ୍ରତିଟି ଭକ୍ତଙ୍କ ହୃଦୟର ନାଥ। ସତରେ ନା ମୁଁ ସୁଦାମା, ନା ମୁଁ ସାଲବେଗ, ତୋଷି ବି ତୁମର ମନ। କେଉଁ ଜନ୍ମରେ କେଉଁ ପୁଣ୍ୟ ବାଳେ ସେ ହୋଇଥିଲେ ଧନ୍ୟ। କିଛି ଲୋଡ଼ା ନାହିଁ ଜୀବନରେ ମୋର, ତୁମ ଆଶୀର୍ବାଦ ଥାଉ। ଧରିଥାଅ ହାତ, ଦେଖାଅ ସୁପଥ, ଜୀବନ ମୋ ଧନ୍ୟ ହେଉ। ଇଚ୍ଛା ମୋତେ ଯାହା ଦେଇଛ ପ୍ରଭୁ, ସେତିକିରେ ଶାନ୍ତି ଅଛି। ଅଧିକ ଆଶା ମୁଁ କରୁନାହିଁ, ମୋର ଲୋଡ଼ା ନାହିଁ ଆଉ କିଛି। ଶେଷ ଯାଏ ତୁମ ଦୟା ରହିଥାଉ, ଏତିକି ମୋ ନିବେଦନ। ସାର୍ଥକ ହେଉ ମୋ ମଣିଷ ଜନ୍ମ, ଜୀବନ ହେଉ ଧନ୍ୟ। ଜୟ ଜଗନ୍ନାଥ।

0: ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୋ ଚାଲିଛି ଡାଏଲ୍ ଇନ୍ ଲାଇଫ୍ର ଏବଂ ଆମେ କଥା ହେଉଛେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ କିଛି ସ୍ମୃତି ଏବଂ ଅନୁଭୂତି ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଆଉ ସେ କ'ଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି ଆଜ୍ଞା
0: ଆଜ୍ଞା ଆପଣଙ୍କର କଣ ରହିଛି ଅନୁଭୂତି କୁହନ୍ତୁ
1: ବହୁତ ବଢିଆ ସୁନ୍ଦର ବିଷୟବସ୍ତୁ ବଢିଆ କଥା ଏପର୍ଯ୍ୟନ୍ତ ମୁଁ ଶୁଣି ଆସିଛି ଭଲ ଲାଗୁଛି ଶୁଣିବା ପାଇଁ ଆଉ ପ୍ରଭୁ ଜଗତନାଥ ଜଗନ୍ନାଥଙ୍କ ପାଖକୁ ଯିବା ଆଉ ଠାକୁରଙ୍କୁ ଦର୍ଶନ କରିବାର ସ୍ମୃତି ଅନୁଭୂତି ଏଇସବୁ ଗୁଡାକ ସବୁ ଆପଣ ପ୍ରସାର ପ୍ରସାର କରୁଛନ୍ତି ବହୁତ ସୁନ୍ଦର ଲାଗୁଛି ତେଣୁକରି ମୁଁ ବି ଟିକେ ଇଚ୍ଛା କଲି ବିଗତ ଦିନର କଥା ବହୁତ ପୁରୁଣା କଥା ମୁଁ ଜାଣିନି ପୁରୀ ସେତେବେଳେ ଏତେ ବିଖ୍ୟାତ ବୋଲି ମୁଁ ଛୋଟ ସମୟର କଥା କହୁଛି
0: ମୁଁ
1: ଜାଣିନି ପୁରୀ ଏମିତି ଜାଗା ସେତେବେଳେ ଏତେ ବିଖ୍ୟାତ ଆଉ ପୁରୀକୁ ନେଇକି ପାଖରେ ବି ଏତେ ବିରାଟ ସମୁଦ୍ର ଯୋଉ ଅଛନ୍ତି ସେ ବିଷୟରେ ମୋର ଜ୍ଞାନ ବି ନଥିଲା ସେ ସମୟରେ ମୁଁ ସେଇ ସମୟରେ 1994-95 ମସିହା କଥା କହିବି ଆଜ୍ଞା ସେଇ ସମୟରେ ମୁଁ କଟକ ଆସିଥାଏ ଆଉ କଟକରେ ଗୋଟେ କମ୍ପାନୀରେ ମୁଁ କାମ କରୁଥାଏ ସେ ସମୟରେ ପିକନିକ୍ ସବୁ ଯାଆନ୍ତି କମ୍ପାନୀର ଲୋକମାନେ ବା ପିଲାମାନେ ସମସ୍ତେ ଷ୍ଟାଫ୍ ମାନେ ମିଶିକି 2-3 ଖଣ୍ଡ ଗାଡ଼ି ହୁଏ ସବୁ ପିକନିକ୍ ଯାଆନ୍ତି ବିଭିନ୍ନ ସହରକୁ ବିଭିନ୍ନ ଜାଗାକୁ ଠାକୁର ଦେବାଦେବୀଙ୍କ ପାଖକୁ ଯାଆନ୍ତି ଆଉ ସେ ବର୍ଷ କଣ ହେଇଛି ସବୁ ବାହାରିଲେ ପୁରୀ ଯିବା ପାଇଁ ତ ମୁଁ ନୂଆ ନୂଆ ଯେତେବେଳେ ଜଏନ୍ କରିଥାଏ ପାଖାପାଖି ବର୍ଷେ ଖଣ୍ଡ ହେଲା କାମ କରିଛି ସେ ସମୟରେ କଣ ହେଇଛି ନା ଭୋରୁ ଭୋରୁ ମୁଁ ଜଲ୍ଦି କହିଦଉଛି ସମୟ ବି ହେଇଗଲାଣି କମ୍ପାନୀରୁ ଗାଡି ବାହାରିଲା ପୁରୀ ଅଭିମୁଖେ ତ ମୁଁ ସେତେବେଳେ ଛୋଟ ମୁଁ ସେତେବେଳେ ପିଲାଙ୍କ ସାଙ୍ଗରେ ମିଶିନି ଏତେ ଦେଶ ଦୁନିଆ ଭିତରେ ମୁଁ ଯଦି ହେଇଯାଇଥାଏ 18-19 ବର୍ଷ କିଛି ଜାଣିନଥାଏ ଏତେ ଜ୍ଞାନ ମୋର ନଥିଲା ତାପରେ ଭୋର ଭୋର ଗାଡି ଫାର୍ଷ୍ଟ ଆମର ବୁକିଂ ହେଇଯାଇଛି କୋଣାର୍କ ଯିବ କୋଣାର୍କରେ ସେଠି ଗାଧୁଆ ପୂଜା କରିକି ତାପରେ ରାମଚଣ୍ଡୀ ଭୋଜି କରି ଖାଇକି ପୁରୀ ଦର୍ଶନ କରିକି ଫେରିବା ପାଇଁ ସେଇଭଳି ପ୍ଲାନ ଥିଲା ମୁଁ ସେଠୁ କଣ କରିଛି ଯେତେବେଳେ ସମସ୍ତେ ଯାଇକି ଭୋର 7ଟାରେ ଗାଡି ଲାଗିଯାଇଛି ଚନ୍ଦ୍ରଭାଗା ତୀର୍ଥ ପାଖ ଯୋଉ ସେଇ ଜାଗାରେ ଯେତେବେଳେ ଗାଡି ଲାଗିଛି ସମସ୍ତେ ସମୁଦ୍ରରେ ଗାଧେଇବା ପାଇଁ ବ୍ୟବସ୍ଥା ହେଇଯାଇଛି ଗାଧୁଆ ପୂଜା କରୁଛନ୍ତି ମୁଁ ଆଉ ସେତେବେଳେ ମୁଁ ଭାବେ ସେତେବେଳେ ମୁଁ ବୋଧେ ବେଶୀ ଜାଣିଛି ମୋଠୁ କେହି କିଛି ଜାଣିନାହାନ୍ତି ଆମ ଘର ପାଖରେ ନଈ ମୁଁ ନଈ ପହଁରା ଜାଣିଛି ପାଣି ବିଷୟରେ ଆଲୋଚନା ହେଲେ ଏସବୁ କଥା ହୁଏ ତ ସମୁଦ୍ରକୁ କାହାର କାତ ପାଇବେ କହିଲେ ଆଜ୍ଞା ଯେତେବେଳେ ସମସ୍ତେ ଗାଧୁଆ ପୂଜା କରୁଛନ୍ତି ସେତେବେଳେ ଗୃହରୁ ଅନ୍ଧାର ଅନ୍ଧାର ଧୀପି ଅନ୍ଧାର ଆଉ ସେ ଭିତରେ ପାଣି ବି ପଶି ସମସ୍ତେ ଗାଧୋଉଛନ୍ତି ବୁଲୁଛନ୍ତି ଭଲ ମନ୍ଦ କରୁଛନ୍ତି ଖାଲି ଦୃଶ୍ୟମାନ ଟିକେ ହଉଛି ଦୂରକୁ କିଛି ଦେଖାଯାଉନି ପୁରୀ ଚାକର ପାଣି ଏତେ ଅଛି ସମୁଦ୍ର ଏତେ ବଡ ବୋଲି କେବେ ବି ମୁଁ କଳନା କରିନଥିଲି ମୁଁ ବି ସେମାନଙ୍କ ସାଙ୍ଗରେ ପାଣିରେ ପଶିଛି ଗାଧୋଇବା ପାଇଁ ତ ଢେଉ ଆସୁଛି ଟାଣି ନଉଛି ପଳେଇ ଯାଉଛି ପୁଣି ଆମେ ବାଲିରେ ପଳେଇ ଯାଉଛି ଏମିତି ମୁଁ ସେ ଟିକେ ଭିତରକୁ ଯୋଉ ଯାଇଥିବାରି ଆଜ୍ଞା କଣ କହିବି ମୋ ଦେହ ମୁଣ୍ଡ କଣ ହେଇଯାଉଛି ତ ସମୁଦ୍ର ଭିତରକୁ ଯେତେବେଳେ ନେଇଗଲା ଟାଣି ମୁଁ ପାଣି 2-4 ଲୋକ ପିଇଯାଇଛି ଆଉ ତାପରେ ଏତେ ଢେଉ ଜୋର ଆସିଲା ଯେ ଆଉ ଗୋଡ ବି ପାଉନି ମୋର କଣ ଏମିତି କଣ ଏତେ କଣ ପାଣି ପଳେଇ ଆସିଲା ହଠାତ୍ ଗୋଡ ହାତ କଣ ପାଉନି ତ ଅତି କମ ପାଣିରେ ଥିଲି ଆଉ କେମିତି କଣ ହବ କଣ ନାଇଁ କଣ ପାଣି 2-4 ଲୋକ ପିଇଗଲାଣି ଦେହ ମୁଣ୍ଡ କଣ ହେଲା କୌଣସି ପ୍ରକାର

0: ମୁଁ ଡୁବୁଚି ମାରିକିରି ମୋ ନିଜର ସାହସ ଜତେଇକି ମୁଁ ଯୁଆଡ଼େ ଆମ ପିଲାମାନେ ଅଛନ୍ତି ମୁଁ ସିଆଡ଼କୁ ଧାଇଁଲି ଚାରିକି ଧାଇଁ ମତେ ଦୁଇଥର ପାଣିରୁ ବୁଡ଼ିକିରି ଉଠିକି ପୁଣି ଆସିକି ଯେତେବେଳେ ପାଣି ଛାଡ଼ିଗଲା ମୁଁ ବାଲିରେ ବସିଛି। ତ ମୁଁ ସେଇ ଯୋଉ ଅନୁଭୂତି ହେଲା ତାପରେ ମୁଁ ଆଉ ଟୋଟାଲ ପାଣି ବି ଛୁଇଁଲି ନାହିଁ। ଏମିତି କଣ ଏଠି ସବୁ ହଉଛି ଏସବୁ ଜିନିଷ ତ ମୁଁ ତ ନିଜେ ବି ଜାଣିନି। ପାଣି କଣ ଆସୁଛି ପଳେଇ ଯାଉଛି ମୁଁ ପୁଣି କଣ ଶୁଖିଲାରେ ଆସି ପଡ଼ିଲି। ଏଇସବୁ ଜିନିଷ ତାପରେ ଯେତେବେଳେ ଦିନ ଆଜ୍ଞା ହେଇଗଲା ଧୀରେ ଧୀରେ ମୁଁ ଯେତେବେଳେ ସମୁଦ୍ର ଦେଖିଲି ନିଜକୁ ନିଜେ ମୁଁ ବୁଝିପାରିଲି କାହାକୁ କିଛି ନ କହି ଖାଲି ଆଖିରୁ ପାଣି ଗଳୁଥାଏ ପାଣି ପିଇ ଯାଇକି ମୁଁ କହିଲି ଆଜି ତ ଯାଇଥିଲି ବାହାରି ଭିତରକୁ ଆଉ କୁହନ୍ତୁନି ଆଜ୍ଞା। ସେ କଥା ଭାବିଲା ବେଳେ 1994 ମସିହା କଥା ଠିକ ଏଇ December 26 ଛୁଟି ଥାଏ ଏମିତି ପିକନିକ ଗାଡି ବାହାରିଥିଲା ଆଉ ସେ ଦିନର କଥା କହିଲା ବେଳକୁ ଆଜ୍ଞା ସେମିତି ଗୋଟେ ବହୁତ ବଡ କଷ୍ଟଦାୟକ ସମୟ ସେ ସମୟରେ ଥିଲା। ସେବେଠୁ ମୁଁ ଏତେ ସଚେତନ ହେଇଯାଇଛି ଯେତେ ପହଁରା ଜାଣିଲି ଯେତେ ଯାହା ହେଲେ ବି ପାଣିକି ଅବଶ୍ୟ ଆମର ଭୟ ନାହିଁ ଠିକ ଅଛି ଆମର ଜଗତସିଂହପୁର ଯଦିଓ ବି ଘର ଦେବୀ ନଦୀ କୂଳରେ ଘର ଆମେ ପହଁରା ପାଣିକି ଜାଣିଛୁ ମାତ୍ର ସମୁଦ୍ରରେ ଯୋଉ ଦୃଶ୍ୟ ମୁଁ ଦେଖିଲି ଯୋଉ ସେବେଠୁ ମୁଁ ସମୁଦ୍ରକୁ ଟୋଟାଲି ଯାଇନି ଜମା। ତାପରେ ମୁଁ ସମୁଦ୍ରରେ ପଶିକି ଗାଧେଇକି ଯଦି ଯାଇଥିବି ଆଣ୍ଠୁଏ ପାଣିକି ଯିବି ପାଣି ଟିକେ ଛିଞ୍ଚେଇକି ଆସେ ମତେ ବହୁତ ଡର।
1: ଆଚ୍ଛା ସେଦିନ ଆପଣ ଜଗତନାଥ ଜଗନ୍ନାଥଙ୍କୁ ଡାକିକି ସମୁଦ୍ରରୁ ବଞ୍ଚି ଯାଇଥିଲେ ନା କଣ କହୁଛ?
0: ହଁ ସମୁଦ୍ର ନାଇଁ ସେଇ ସମୟ ଆଉ ଗୋଟେ କଥା ଜଗନ୍ନାଥଙ୍କୁ ଡାକିବା ଭକ୍ତି କରିବା ଜାଣିନାହିଁ ପୂଜା ମନ୍ତ୍ର କିଛି ମୁଁ ଜାଣିନାହିଁ ସେତେବେଳେ ମୁଁ ଅବଧ ବାଳକ ଭରିକା ଏତେ ଦେଶ ଦୁନିଆ ବିଷୟରେ ଜାଣିନି। ଯଦି ମୁଁ ଜାଣିଥାନ୍ତି ତାହେଲେ ହୁଏତ ମୁଁ ଏମିତି ଗଟ ପାଇନଥାନ୍ତି କି ପାଣି ଭିତରୁ ମୁଁ ଯାଇନଥାନ୍ତି। ଏବେ ଯେମିତି ସବୁ ଜାଣିଲା ପରେ ସବୁ ସିଷ୍ଟମେଟିକରେ ହଉଛି ରାତି ହଉ ଦିନ ହଉ ଯାହା ହଉ ଏଇ ଅଳ୍ପ ଦିନର କଥା ଦିନେ ଏମିତି ହଠାତ୍ ବାହାରିଲେ ସାଙ୍ଗ ଚାରି ଜଣ ଯିବା ପୁରୀ ରାତି 12 ବେଳେ ପୁରୀ ବାହାରିଲୁ କଟକ ଷ୍ଟେସନରେ ଗାଡି ରଖିଲୁ ପୁରୀରେ ପଳେଇଲୁ 3:30 ବେଳେ ପୁରୀରେ ଓହ୍ଲେଇଲୁ ସେଠୁ ଯାଇକିରି ଶୌଚାଳୟରେ ଶୌଚ ହେଇକିରି କେତେ ସୁନ୍ଦର ଭାବରେ ଯାଇକିରି 5:30 ବେଳେ ଆମେ ଆଳତୀରେ ପହଞ୍ଚିଲୁ ଠାକୁରଙ୍କର ଚାଲିଥାଏ ଆଳତୀ କେତେ ସୁନ୍ଦର ଭାବରେ ଜଗାଙ୍କୁ ଦର୍ଶନ। ତେଣୁକରି ଜାଣିଲା ପରେ ଯୋଉ ସିଷ୍ଟମ ନ ଜାଣିବା ପୂର୍ବରୁ ବହୁତ କିଛି ଘଟଣା ଘଟିଥାଏ। ତେଣୁକରି କହିବା କଥା ଆପଣଙ୍କର ଯୋଉ ସ୍ମୃତି ଅନୁଭୂତି ଥିଲା ସେ ବିଷୟରେ କିଛି ମୁଁ ଠାକୁରଙ୍କୁ ନେଇକିରି କହିଲି ପଦେ ଆଉ।
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହୁଛି ଜୟ ଜଗନ୍ନାଥ।
0: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
1: ସତରେ ଜଗତରନାଥର ଜଗନ୍ନାଥଙ୍କର ଅନେକ କୃପା ଓ କରୁଣା ସମସ୍ତଙ୍କ ଉପରେ ସେ କରୁଣା ବର୍ଷା କରନ୍ତୁ। ମହାପ୍ରଭୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆମ ସମସ୍ତଙ୍କ ନିକଟକୁ ଫେରି ଆସନ୍ତୁ ଏବଂ ନବଯୌବନ ରୂପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ। ସବୁ ଭକ୍ତଗଣ ଚାହିଁ ବସିଛନ୍ତି ତାଙ୍କର ସୁସ୍ଥତା ପାଇଁ ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ନିଜର କରୁଣା ବର୍ଷା କରନ୍ତୁ ସବୁ ଦୁଃଖରୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ ଏବଂ ଏ କର୍ମଜଞ୍ଜାଳରୁ ସମସ୍ତଙ୍କୁ ମୁକ୍ତି ଦିଅନ୍ତୁ ଏବଂ ଧରାପୃଷ୍ଠ ତାଙ୍କୁ ଦେଖିବା ପାଇଁ ଅପଲକ ନୟନରେ ଚାହିଁ ବସିଛି। ରଥଯାତ୍ରାର ଉତ୍ସାହ ସମସ୍ତଙ୍କ ଭିତରେ ଏବେ ସେଇ ଆବେଗ ସେଇ ଭକ୍ତି ସମସ୍ତଙ୍କ ଭିତରେ ଭରି ରହିଛି। ଏହି କଥା ସହିତ ଆଜିର ଡାଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି କିନ୍ତୁ ଆପଣମାନଙ୍କୁ ଶୁଣାଉଛି ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ସୁନ୍ଦର ଭବଭକ୍ତି ଭରା ଭଜନ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରା କୋ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ ଆଉ ଦିଲ୍ ସେ ଦିଲ୍ ତକ୍ରେ ଶୋ ଆରମ୍ଭ ହେଇଯାଇଛି ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ହଁ ରେନ୍ବୋ ଏସ୍ଏମ୍ଏସ୍ ର ଯେଉଁଠି ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିଥାନ୍ତି ଏବଂ ତା ସହିତ ନିଜ ମନପସନ୍ଦର ଲୋକମାନଙ୍କୁ ମଧ୍ୟ ଡେଡିକେଟ୍ କରିଥାନ୍ତି ଆଉ ଆଜି ଯେହେତୁ ଏତେ ସୁନ୍ଦର ବର୍ଷା ବାହାରେ ଲାଗି ରହିଛି ନିହାତି ଭାବରେ ଆପଣ ସମସ୍ତଙ୍କୁ ବର୍ଷା ଭିଜା ଅଭିନନ୍ଦନ ଆଉ ବର୍ଷାରେ ନିଜ ମନପସନ୍ଦର ଗୀତ ଆପଣ ଶୁଣିବାକୁ ଯଦି ଚାହୁଁଛନ୍ତି ତାହେଲେ ବିଲକୁଲ ବି ଲେଟ୍ ନ କରି ନିଜର ଇନବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତଟି କୋଉ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଠିକଣା ଲେଖନ୍ତୁ ଏବଂ ତାଙ୍କ ପାଇଁ ଯଦି କିଛି ସ୍ପେଶିଆଲ ମେସେଜ୍ ଅଛି ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବର ହେଉଛି 09495963210 ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ବର୍ଷା ଆକାଶର ପ୍ରେମ ପତ୍ର ନେଇକି ଆସିଛି ଏବଂ ପୃଥିବୀକୁ ଭଲ ପାଇବା ଶିଖାଉଛି କିନ୍ତୁ ସେଇ ଭଲ ପାଇବା ଚିଠାରେ କିଏ ଆମ ପାଖକୁ ଭଲ ପାଇ ମେସେଜ୍ ଲେଖିଛନ୍ତି ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖୁଛନ୍ତି ନିହାତି ଭାବରେ ଜାଣି ରଖିବା ଏହି ଏସ୍ଏମ୍ଏସ୍ ରେ ଲେଖା ହେଇଛି ନମସ୍କାର ଦେବମିତ୍ରା ମ୍ୟାମ୍ ଶୁଭ ସକାଳ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖିଛନ୍ତି ଆଜି ଆପଣଙ୍କ ଉପସ୍ଥାପନା ଟପ୍ ଟୁ ବଟମ୍ ସମସ୍ତ ପ୍ରୋଗ୍ରାମ ବେଶ୍ ମନଛୁଆ ସେଥିପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କମେଣ୍ଟ ପାଇଁ ତା ସହିତ ଲେଖିଛନ୍ତି କି ଆଜିର ରିକ୍ୱେଷ୍ଟ ସଙ୍ଗ ହେଉଛି ନେଇଜାରେ ମେଘ ମତେ ଫିଲ୍ମ ବଳିଦାନରୁ ଏସ୍ ଜାନକୀଙ୍କ କଣ୍ଠରେ ଏବଂ ରିକ୍ୱେଷ୍ଟ କରୁଛନ୍ତି ଏହି ଗୀତଟିକୁ ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକେଲି ଶଙ୍ଖ ତେରେସରୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ କରୁଛନ୍ତି ଦେଖିନପ ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି ଶୁଣିବାକୁ ଚାହିଁଛନ୍ତି ଗୀତ ରିକ୍ୱେଷ୍ଟ ଆସିଛି ୟାଲି ରେହମ ୱାଲି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ଏବଂ ମେସେଜଟି କରୁଛନ୍ତି ଜଲିଲ ଖାନ ସିମରନ ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ମାନଙ୍କୁ ସମସ୍ତ ଆର୍ଟିଷ୍ଟ ମାନଙ୍କୁ ଆକାଶବାଣୀର ଏବଂ ସ୍ପେଶିଆଲି ଡେଡିକେଟ୍ କରିଛନ୍ତି ମତେ ଟୁନା ଭାଇନା ଏବଂ ରାଜେଶ ନାୟକ ଭାଇ ଗରିବ ଖାନ ଭାଇ ବାସନ୍ତୀ ଖଟୁଆ ଏବଂ ବାସନ୍ତୀ ଖଟିଆ ମ୍ୟାଡାମଙ୍କୁ ଶହୀଦନଗର ବାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି ଭୁବନେଶ୍ୱରରୁ ଭୁବନେଶ୍ୱର ଶହୀଦନଗର ବାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି ବହୁତ ବହୁତ ଧନ୍ୟବାଦ ଏହି ସୁନ୍ଦର ମେସେଜ୍ ପାଇଁ ଆପଣଙ୍କ ମନପସନ୍ଦର ଗୀତଟି ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

କିଛି ଗୀତକୁ ନେଇକି ତେବେ ମିତ୍ର ଅଛି ଆପଣମାନଙ୍କ ସହିତ ଆପଣଙ୍କର ପସନ୍ଦର ଏଫ୍ଏମ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ ଏବଂ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ର ଚାଲନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ କହିଛନ୍ତି ଦିଲ୍ଲୀପ ନାୟକ ପାରାଦୀପରୁ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଦେବମିତ୍ରା ମ୍ୟାମ୍ ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଶୁଣିବାକୁ ଚାହିଁଛନ୍ତି ସତ୍ୟମ ଏଫ୍ ଜୟଦ୍ରୁ ଜୟଟୁରୁ ଜୁବିନ ନଟୱାଲ ଏବଂ ନୀତି ମୋହନଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ସା ଗୀତ ମେରି ଜିନ୍ଦଗି ହେତୁ ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ କରିଛନ୍ତି ଏବଂ କ'ଣ ଲେଖିଛନ୍ତି ଲେଖା ଅଛି କି ତମା ଟମା ଲୋକେ ତମା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଥାନେଦାର ଚଳଚ୍ଚିତ୍ରରୁ ଏହି ମେସେଜ କରୁଛନ୍ତି ଆମ ପାଖକୁ ମୁନା ପଣ୍ଡା କୋଟିଲେ ଜଗତସିଂହପୁରରୁ ଏବଂ ସିଏ ଡେଡିକେଟ୍ କରୁଛନ୍ତି ଏହି ଗୀତଟିକୁ ସମସ୍ତ ଆର୍ଜେସ୍ ମାନଙ୍କୁ ଆକାଶବାଣୀର ଏବଂ ସ୍ପେଶିଆଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆ ସାହିଦ ନଗର ଭୁବନେଶ୍ୱର ମ୍ୟାଡାମଙ୍କୁ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ପ୍ୟାକ୍ ଟୁ ପ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

ଏହି ଏସ୍ଏମ୍ଏସ୍ କରୁଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖମା ବାହାପୁର ଢେଙ୍କାନାଳରୁ ଏବଂ ଲେଖୁଛନ୍ତି

ବର୍ଷା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି କୁମାର ବାପି ଏବଂ ଇରା ମହାନ୍ତିଙ୍କ କଣ୍ଠରେ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କୁ ଶୁଣେଇଦେବେ ଏବଂ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା ନେକ୍ସଟ ଏସ୍ଏମ୍ଏସ୍ କିଏ ଆଉ କେଉଁଠୁ କରୁଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା ଏହି ଏସ୍ଏମ୍ଏସ୍ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଗୋପାଳପୁର କଟକରୁ ଏବଂ ଲେଖୁଛନ୍ତି ନମସ୍କାର ରେଡିଓ ଆଣ୍ଡ ଦେବମିତ୍ରା ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖୁଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗ୍ସ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡିଓ ରିକ୍ୱେଷ୍ଟିଂ ସଙ୍ଗ୍ ଇଜ୍ ବର୍ସୋରୀ ମେଘା ମେଘା ଫ୍ରମ୍ ଫିଲ୍ମ ଗୁରୁ ଏବଂ ଡେଡିକେଟ୍ କରୁଛନ୍ତି ରେଡିଓ ପରିବାରକୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ଆଉ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ।

ଯେମିତି ଆପଣଙ୍କୁ ଅଧା ବାଟରେ ଛାଡି ଯିବା ପାଇଁ ମତେ ସମୟ ସାରା ଦେଲାଣି। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ରା ଅଛି ଆପଣଙ୍କ ସହିତ। ଫିଲହାଲ ଏବେ ପାଇଁ ଆପଣଙ୍କୁ ଟାଟା ବାଏ ବାଏ କହିକି ମତେ ଯିବାକୁ ପଡିବ, କାହିଁକି ନା ମୁଁ ଯିବା ପରେ ପରେ ଆସିଯିବେ ଆପଣଙ୍କର ଆଉ ଜଣେ ଫେଭରେଟ୍ ଆର୍ଜେ ଆପଣଙ୍କ ସହିତ କଥା ହେବା ପାଇଁ, ଦିନ ତମାମ ଆପଣଙ୍କ ସହିତ ସାଥ ଦେବା ପାଇଁ। ୟେସ୍, ଆଜି ପାଇଁ ଦେବମିତ୍ରାକୁ ବିଦାୟ ଦିଅନ୍ତୁ ଏବଂ ଯାଉ ଯାଉ ବାସ୍ ଏତିକି କହିବି, ସବୁବେଳେ ହସୁଥାନ୍ତୁ ଏବଂ ଅନ୍ୟମାନଙ୍କ ହସ ପଛର ଗୋଟେ ସୁନ୍ଦର କାହାଣୀ ସାଜୁଥାନ୍ତୁ। ଆଉ ହଁ, ଜାନେମାନ ବର୍ଷା ଲାଗି ରହିଛି, ସେଥିପାଇଁ ନିଜ ଶରୀରର ମଧ୍ୟ ଧ୍ୟାନ ରଖୁଥାନ୍ତୁ। ଟେକ୍ କେୟାର, ନିଜର ରେନିକୋଟ ଆଉ ନିଜର ଛତା ନିଜ ସହିତ ନିହାତି ଭାବରେ ଯୁଆଡ଼େ ଯାଉଛନ୍ତି ନିଅନ୍ତୁ, ବାସ୍ ଥଣ୍ଡା ଯେମିତି ନ ଲାଗି ଯାଏ, କାହିଁକି ନା ଆପଣଙ୍କ ଭଲ ପାଇବା ପୁଣି ଥରେ ମତେ ଆପଣଙ୍କ ପାଖକୁ ଫେରାଇ ଆସିବ। ବାସ୍ କାଲି ଛାଡ଼ି ପରଦିନ ଆପଣଙ୍କ ପାଖକୁ ମୁଁ ଫେରି ଆସିବି, କିନ୍ତୁ ଏଇ ସକାଳରେ ଏମିତି ଆହୁରି କିଛି ଅନେକ କିଛି କଥା ଆପଣଙ୍କ ସହିତ ବାଣ୍ଟିବି। ଆଜି ପାଇଁ ବିଦାୟ ଦିଅ।

ସାଂସଦୀ ଭାରତୀୟ ସଙ୍ଗୀତର ବିଶାଳ ପରିସରରେ ଅନେକ କଣ୍ଠଶିଳ୍ପୀ ନିଜର ଅଲଗା ଶୈଳୀ ଓ ସ୍ୱର ମାଧ୍ୟମରେ ଶ୍ରୋତାଙ୍କ ହୃଦୟରେ ସ୍ଥାନ ତିଆରି କରିଛନ୍ତି। ଆମେ ଆଜି ଯାହାଙ୍କ ବିଷୟରେ କଥା ବସି ଏମିତି ଜଣେ ପ୍ରତିଭାଶାଳୀ ଗାୟିକା, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହାଲକ୍ଷ୍ମୀ ଆୟର। ତାଙ୍କର ମଧୁର ସ୍ୱର, ସ୍ୱଚ୍ଛ କଣ୍ଠସ୍ୱର ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ ସାଥୀ, ଆଗକୁ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ତାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ବକଟା, ଦିଲ୍ ସେ ଦିଲ୍ ତକ୍ ସହିତ।

ଏଠାକାର ସଙ୍ଗୀତ ଯାତ୍ରାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଭାବ ମଧ୍ୟ ଦେଖାଯାଏ। ଶାସ୍ତ୍ରୀୟ ସଙ୍ଗୀତର ଅଭ୍ୟାସ ଜଣେ ଗାୟକଙ୍କୁ ସ୍ୱର ନିୟନ୍ତ୍ରଣ, ଆଲୋପ, ତାନ ଓ ଭାବ ପ୍ରକାଶରେ ଦକ୍ଷ କରିଥାଏ। ଏହି ସଙ୍ଗୀତ ଶିକ୍ଷା ଓ ଅଭ୍ୟାସ ତାଙ୍କର ପରବର୍ତ୍ତୀ ପ୍ଲେବ୍ୟାକ୍ ଗାୟନରେ ମଧ୍ୟ ପ୍ରତିଫଳିତ ହୋଇଛି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମକଟକ ଦିଲ୍ସେ ଦିଲ୍ ତକ୍ ସ୍ୱଚାଲିଛି କଳାକାର। ହଁ ସାଥୀ, ଭାରତୀୟ ସଙ୍ଗୀତ ଏକ ବିଶାଳ ମଞ୍ଚ ଯେଉଁଠାରେ କି ନିଜର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। ଅନେକ ପ୍ରତିଭାଶାଳୀ ଗାୟକ ଗାୟିକାଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ୱର ପରିଚୟ ତିଆରି କରିବାକୁ ଦୀର୍ଘ ସମୟର ସାଧନା ଆବଶ୍ୟକ ହୁଏ, ଯାହାକି ମହାଲକ୍ଷ୍ମୀ ଆୟର ନିଜ ସ୍ୱରର ମାଧୁର୍ଯ୍ୟ ଓ ଗାୟନରେ ବିଶେଷ ଶୈଳୀ ଦ୍ୱାରା ଚଳଚ୍ଚିତ୍ର ସଙ୍ଗୀତ ଜଗତରେ ପରିଚିତ ହୋଇଥିଲେ। ତାଙ୍କ କଣ୍ଠସ୍ୱର ଏକ ନରମପଣ ରହିଛି, ଯାହା ପ୍ରେମ, ବିରହ, ଆଶା, ଆନନ୍ଦ ଓ ଭାବପୂର୍ଣ୍ଣ ଗୀତଗୁଡ଼ିକ ଆହୁରି ମନଛୁଆଁ କରିଥାଏ। ହଁ ସାଥୀ, ମହାଲକ୍ଷ୍ମୀ ଆୟରଙ୍କ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ବେଶ୍ ପରିଚିତ। ସେ ବିଭିନ୍ନ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରି ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ଗାୟନରେ ଆଧୁନିକ ଚଳଚ୍ଚିତ୍ର ସଙ୍ଗୀତ ସହିତ ଭାରତୀୟ ସଙ୍ଗୀତର ମୂଳ ରୂପର ଏକ ସୁନ୍ଦର ସମ୍ପର୍କ ଦେଖାଯାଏ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟେ ଦିଲ୍ସ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ମହାଲକ୍ଷ୍ମୀ ଆୟାରଙ୍କ ଗାଇବା ଶୈଳୀଠାରୁ ସବୁଠାରୁ ବିଶେଷତା ହେଉଛି ତାଙ୍କ କଣ୍ଠର ସ୍ୱାଭାବିକ ମାଧୁର୍ଯ୍ୟ ତାଙ୍କ ସ୍ୱର ଶୁଣିଲେ ଗୋଟିଏ ସହଜ ମନୋହର ଅନୁଭୂତି ହୁଏ ସେ ଗୀତକୁ ଅତ୍ୟଧିକ ଜଟିଳ କରିବା ପରିବର୍ତ୍ତେ ଶବ୍ଦ ଓ ଭାବନାକୁ ଗୁରୁତ୍ୱ ଦେଇ ଗାଇବାରେ ଦକ୍ଷ କଣ୍ଠରେ ଥିବା ସୂକ୍ଷ୍ମ ଭାବନା ଗୀତର ଅର୍ଥକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥାଏ ଯାହାକି ଗୋଟିଏ ଭଲ ଗୀତ କେବଳ ସୁନ୍ଦର ସ୍ୱରରେ ନୁହେଁ ଭାବନାର ସଠିକ୍ ପ୍ରକାଶରେ ସଫଳ ହୁଏ ମହାଲକ୍ଷ୍ମୀ ଆୟର ଏହି କଥାକୁ ନିଜ ଗାୟନରେ ମାଧ୍ୟମରେ ପ୍ରମାଣ କରିଛନ୍ତି

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ, ଜଣେ କଳାକାର ପାଇଁ ପୁରସ୍କାର ଓ ସମ୍ମାନ ଯେତେ ଗୁରୁତ୍ୱପୂର୍ଣ୍ଣ, ଶ୍ରୋତାଙ୍କ ଭଲ ପାଇବା ମଧ୍ୟ ସେତେ ମହତ୍ୱପୂର୍ଣ୍ଣ। ମହାଲକ୍ଷ୍ମୀ ଆୟର ନିଜର ଗୀତ ମାଧ୍ୟମରେ ଅନେକ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ତାଙ୍କର ଗୀତଗୁଡ଼ିକ ରେଡିଓ, ଟେଲିଭିଜନ ଓ ପରେ ଡିଜିଟାଲ ମ୍ୟୁଜିକ୍ ପ୍ଲାଟଫର୍ମରେ ମଧ୍ୟ ନୂଆ ପିଢ଼ିର ଶ୍ରୋତାମାନଙ୍କ ନିକଟରେ ପହଞ୍ଚିଛି। ତାଙ୍କର ସଙ୍ଗୀତ ଯାତ୍ରା ଆମକୁ ଏହି ଶିକ୍ଷା ଦିଏ ଯେ ପ୍ରତିଭା ସଫଳତାରେ ପରିଣତ କରିବା ପାଇଁ ଅଭ୍ୟାସ, ଧୈର୍ଯ୍ୟ ଓ ନିଷ୍ଠା ନିହାତି ଆବଶ୍ୟକ। ନିଜର ସ୍ୱତନ୍ତ୍ର ପରିଚୟକୁ ରକ୍ଷା କରି ସମୟ ସହିତ ଆଗକୁ ବଢ଼ିବା ପାଇଁ ଜଣେ ସଫଳ କଳାକାରଙ୍କର ପ୍ରକୃତ ଗୁଣ, ଯାହା ମହାଲକ୍ଷ୍ମୀ ଆୟର ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର ସଙ୍ଗୀତର ଜଣେ ଉଲ୍ଲେଖନୀୟ କଣ୍ଠଶିଳ୍ପୀ ଭାବେ ସ୍ମରଣୀୟ ହୋଇ ରହିବେ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସା ତେଲତାକ ହଁ ସାଥୀ କୁହନ୍ତି ନା ପୁରୁଣା ଗୀତ ପୁରୁଣା ସ୍ମୃତି ପୁରୁଣା ଗୀତରେ ଲୁଚିଥାଏ ଅନେକ ଅଗୁଆ କଥା ଅନେକ ଅଗୁଆ କାହାଣୀ ଗୀତ ଯେତେ ବି ପୁରୁଣା ହେଉ ଅନୁଭବ ଆଜି ବି ନୂଆ ଲାଗେ ସାଥୀ ଶୁଣେଇ ଦେଉଛି ସେଇ ବ୍ୟାକ୍ ଟୁ ବ୍ୟାକ୍ ପୁରୁଣା ହିନ୍ଦୀ ଗୀତ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ପବିତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ହଁ ସାଥୀ, ଶ୍ରାବଣ କେବଳ ଗୋଟିଏ ଋତୁର ନାଁ ନୁହେଁ, ଅନେକ ସ୍ମୃତିର ନାଁ। ଏହା ମନରେ ଗଭୀରତା ଲୁଚିଥିବା ଅସଂଖ୍ୟ କଥାର ନାଁ। ଶ୍ରାବଣର ବର୍ଷା ଯେତେବେଳେ ଝରଝର ହୋଇ ଝରିପଡ଼େ ନା, ମନର କୋଉ କଣରେ ଲୁଚିଥିବା ପୁରୁଣା ସ୍ମୃତିଗୁଡ଼ିକ ଜାଗି ଉଠେ। ଝରକା ପାଖରେ ବସି ବର୍ଷାକୁ ଦେଖିଦେଲେ ମନେ ହୁଏ କେହି ଯେମିତି ଦୂର ଆକାଶରୁ ଆମ ପାଇଁ ଏକ ଚିଠି ନେଇ ଆସିଛି। ସେ ଚିଠିର ପ୍ରତ୍ୟେକ ଶବ୍ଦରେ ରହିଛି ମାଟିର ଗନ୍ଧ, ମେଘର ମାଦକତା ଓ ଭିଜା ମନର ଅକୁହା କଥା। ସେଇଥିପାଇଁ ତ ମନକୁ ହୁଏ ସବୁବେଳେ ଶ୍ରାବଣରେ ଶ୍ରାବଣ ତୁ ମେଘ ଆଣିବୁ। ତେବେ ସାଥି, ଆଗକୁ ତ ଆମେ ଢେର ସାରା ବିଷୟରେ କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିଛି ଗୋଟେ ସୁନ୍ଦର ଗୀତ। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ଼ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଶ୍ରାବଣର ମେଘ ଆସିବାରେ ଗୋଟେ ଅଲଗା ଆନନ୍ଦ ରହିଥାଏ। ତପ୍ତ ଗ୍ରୀଷ୍ମର ଦାହରେ ଯେତେବେଳେ ଧରଣୀ ଫାଟିଯାଏ, ଗଛପତ୍ର ଯେତେବେଳେ ଶୁଖିଯାଏ, ନଦୀ ନାଳର ଜଳ ଯେତେବେଳେ କମିଯାଏ, ସେତେବେଳେ ସମସ୍ତେ ଅପେକ୍ଷା କରନ୍ତି ବର୍ଷାର ଆଗମନରେ। ଚାଷୀ ଆକାଶକୁ ଚାହିଁ ରହେ, ତାର ଆଶା ଥାଏ କେବେ ଆସିବ ସେ କଳା ମେଘ, କେବେ ଝରିବ ସେଇ ଧାରା ଶ୍ରାବଣ, କେବେ ତାର ଜମିରେ ନୂଆ ଜୀବନ ଫୁଟିବ। ସାଧି ମେଘ ଆସେ, ପବନର ଗତି ମଧ୍ୟ ବଢ଼ିଯାଏ, ଗଛର ଡାଳର ଡାଳପତ୍ର ମଧ୍ୟ ଦୋହଲିଯାଏ, ଆକାଶରେ ବିଜୁଳି ଚମକେ, ତାପରେ ହଠାତ୍ ଆରମ୍ଭ ହୁଏ ବର୍ଷା। ଟିଣ ଛାତ ଉପରେ ବର୍ଷା ବିନ୍ଦୁର ଟୋପାଟପା ଶବ୍ଦ, ଗଛପତ୍ର ଉପରେ ବର୍ଷାର ଝିପ୍ଝିପ୍ ଧ୍ୱନି, ପୋଖରୀର ଜଳ ଉପରେ ବର୍ଷା ବିନ୍ଦୁର ଛୋଟ ଛୋଟ ତରଙ୍ଗ, ସବୁକିଛି ମିଶି ଗୋଟେ ସୁନ୍ଦର ସଙ୍ଗୀତ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ସାଦି ଶ୍ରାବଣର ମେଘ ଆସିଲେ ଗାଁର ରୂପ ଆହୁରି ସୁନ୍ଦର ହୋଇଯାଏ ଗାଁର କାଦୁଅ ରାସ୍ତାରେ ପାଣି ଜମିଯାଏ ଧାନ କ୍ଷେତରେ ନୂଆ ସହପୁଜିମା ଦେଖାଯାଏ ଚାଷୀମାନେ ନିଜ ଜମିରେ ବ୍ୟସ୍ତ ହୋଇପଡ଼ନ୍ତି କେଉଁଠି ଧାନ ଚାଷ କରିବା ପାଇଁ ସବୁକିଛି ମିଶି ଗାଁର ଜୀବନକୁ ଗୋଟିଏ ନୂଆ ରଙ୍ଗ ଦେଇଥାଏ ଶ୍ରାବଣ ହଁ ସାଥୀ ଶ୍ରାବଣ କେବଳ ଚାଷୀର ଆଶା ନୁହେଁ ଏହା ପ୍ରେମର ମଧ୍ୟ ଗୋଟିଏ ଋତୁ ବର୍ଷାର ଝରଝର ଶବ୍ଦ ମଧ୍ୟରେ ଅନେକ ଅଜାଣତରେ କାହାକୁ ଖୋଜେ ମନ ମେଘ ଆକାଶରେ ଘୁରି ବୁଲେ ମନେ ପଡ଼େ ପୁରୁଣା ଦିନର କଥା ଭିଜା ରାସ୍ତାରେ ଚାଲିଲା ବେଳେ ମନେ ହୁଏ କେହି ଜଣେ ପାଖରେ ଥାଆନ୍ତା ତେବେ ଏହି ବର୍ଷା ଆହୁରି ସୁନ୍ଦର ହୋଇଥାନ୍ତା

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800-3456-71 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ରେଡିଓ ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।